ଆକାଶବାଣୀ ପୁରୀ ଆଜି ଶନିବାର 1948 ଶତାବ୍ଦ ବୈଶାଖ ମାସ 26 ଦିନ ଇଂରାଜୀ 2026 ମସିହା ମେ ମାସ 16 ତାରିଖ ଷ୍ଟୁଡ଼ିଓଘାଟରେ ସମୟ ବର୍ତ୍ତମାନ ସକାଳ 5:56 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

କୃତଜ୍ଞତା ଯଦି ତୁରନ୍ତ ଜଣାଇବା ତେବେ ତାହା ନିଶ୍ଚୟ ମଧୁର ହୋଇଥାଏ, ବିଳମ୍ବ ହେଲେ ତାହାର ମଧୁରତା ନଷ୍ଟ ହୁଏ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଅଧିବେଶନ

0: इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ପ୍ରଥମେ ଶିଳ୍ପୀ ସ୍ୱାଗତିକା ମହାପାତ୍ରଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଭକ୍ତିଗୀତଟି, ରଚନା କରିଛନ୍ତି ଶଶିଭୂଷଣ ବେହେରା।

ଜଗତ ଜନନୀ ସୁଧା ଅତ୍ୟନ୍ତ ଭକ୍ତିମୟ ଏବଂ ଏହି ସୁନ୍ଦର ଶବ୍ଦ ମା ସଦୃଶ ଅମୃତମୟୀ ଦେବୀ ସମଗ୍ର ଜଗତର ମା ସେନ୍ତି ଦେବୀ ଦୁର୍ଗା ମା ଆମକୁ ଶକ୍ତି ଦିଅନ୍ତି। ଏଇ ନାମରେ ମଧୁର୍ଯ୍ୟ ଭରି ରହିଛି, ଭକ୍ତିର ଅମୃତ ଆଉ ଭରି ରହିଛି ଆତ୍ମାର ଶାନ୍ତି। ମାଆଙ୍କ କୃପା ପାଇଲେ ଜୀବନର ସବୁ କଷ୍ଟ ମଧ୍ୟ ଲଭିଯାଏ। ଅନ୍ଧକାର ମଧ୍ୟରେ ସେ ହେଉଛନ୍ତି ଆଶାର ଆଲୋକ, ଦୁଃଖରେ ସାହସ, ଆଉ ମା ହେଉଛନ୍ତି ଅସହାୟ ମନରେ ନୂଆ ଭରସା। ମାଆଙ୍କୁ କେବଳ ମନ୍ଦିରରେ ନୁହେଁ, ନିଜ ମନର ପବିତ୍ରତାରେ ଅନୁଭବ କରିବା। ମାଆଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଆଉ ସମୃଦ୍ଧିରେ ଭରିଦେବ। ନନ୍ଦିତା ଭଞ୍ଜଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଭକ୍ତିଗୀତଟି, ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ଜଗତର ନାଥ ଜଗନ୍ନାଥ, ସେ କ'ଣ ଆମ ପାଇଁ? ଏହି ପ୍ରଶ୍ନର ଉତ୍ତର କେବେ ବି ସମ୍ପୂର୍ଣ୍ଣ ହୁଅନ୍ତିନି, କେବେ ବି ହୁଏନି ସମ୍ପୂର୍ଣ୍ଣ। କାରଣ ସେ କେବଳ ଠାକୁର ନୁହନ୍ତି, ସେ ଭରସାର ଅନ୍ୟ ନାମ। ସେ କେତେବେଳେ ଅଦୃଶ୍ୟର ସାଥୀ, ତ ପୁଣି ଜଗନ୍ନାଥ କେତେବେଳେ ନିରବ ସାନ୍ତ୍ୱନା, ପୁଣି କେବେ ଆଖିର ଲୁହରେ ମିଶିଥିବା ପ୍ରାର୍ଥନା। ଜୀବନ ଯେତେବେଳେ କ୍ଳାନ୍ତ ହୁଏ, ମନ ଭାଙ୍ଗି ପଡ଼େ, ସେତେବେଳେ ଜୟ ଜଗନ୍ନାଥ ଦୁଇଟି ଶବ୍ଦ ମନ ଏହି ମନକୁ ପୁଣି ଉଠିବାର ଶକ୍ତି ଦେଇଥାଏ। ଜଗନ୍ନାଥ ହେଉଛନ୍ତି ଅନୁଭବ, ଆଶ୍ରୟ, ଅପେକ୍ଷା, ଏକ ଶାନ୍ତି। ସବୁ ହରାଇଲେ ବି ଯାହାଙ୍କ ନାମ ଧରି ହସିପାରିବା, ସେ ହେଉଛନ୍ତି ଜଗନ୍ନାଥ। ଲକ୍ଷ୍ମୀନାରାୟଣ ବେହେରାଙ୍କ କଣ୍ଠରେ ଆସନ୍ତା ଶୁଣିବା ଭକ୍ତିଗୀତଟି, ରଚନା କରିଛନ୍ତି ଡକ୍ଟର ଋଷିକେଶ ପଣ୍ଡା।

ପରବର୍ତ୍ତୀ ଭକ୍ତି ଆସନ ଶୁଣିବା। ଗାଇଛନ୍ତି ପ୍ରତିମା ରାଣୀ ପଣ୍ଡା। କଣ୍ଠରେ ତାଙ୍କର ଦୁର୍ଯ୍ୟୋଧନ ମହାପାତ୍ରଙ୍କ ଗୀତ ରଚନା।

0: ଚିନ୍ତା ଉପସ୍ଥାପନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତାବନ୍ଧୁ, ଆଜି ସାବିତ୍ରୀ ବ୍ରତ, ଜ୍ୟେଷ୍ଠ ମାସ ଅମାବାସ୍ୟାରେ ବିବାହିତା ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି। କେହି କେହି ପ୍ରତୀକାତ୍ମକ ଭାବେ ଶିଳପୁଆ ପୂଜା କରନ୍ତି। କୌଣସି କୌଣସି ସ୍ଥାନରେ ବଟବୃକ୍ଷ ମୂଳେ ଆରାଧନା କରାଯାଏ ମା ସାବିତ୍ରୀଙ୍କର। ନିରାହାର ରହି ସଧବା ନାରୀ ସ୍ୱାମୀର ଦୀର୍ଘ ଆୟୁଷ କାମନା କରେ। ତାର ଶ୍ରୀମନ୍ଦରେ ସିନ୍ଦୁର ସଦା ଝଟକୁ ଥାଉ, ତାର ପରିବାର ପୁରିକି ଥାଉ, ଏହି ଚିନ୍ତାରେ ସେ ପୂଜା କରେ। ପାତିବ୍ରତ୍ୟର ଏ ଅପୂର୍ବ ନିଦର୍ଶନ ଭାରତୀୟ ପରମ୍ପରାକୁ ମହାନ କରି ତୋଳିଛି। ବ୍ୟକ୍ତିଗତ ପ୍ରାର୍ଥନା ସାର୍ବଜନୀନ ପୂଜାର ରୂପ ନେଇଛି। ସାବିତ୍ରୀ ନାମ ଉଚ୍ଚାରଣରେ ଯେପରି ମଡ଼ା ମୁହଁରେ ହସ ଫୁଟି ଉଠୁଛି, ରୋଗୀ ପୁନର୍ଜୀବନ ଫେରିପାଉଛି, ମୃତ୍ୟୁର ବିଭାବରି ଜୀବନର ଲାବଣ୍ୟ ଭୂଷଣା ରଞ୍ଜିତ ଚରଣା ଉଷାକୁ ଜନ୍ମ ଦେଇ ଲୁପ୍ତ ହୋଇଯାଉଛି, ତେବେ ସାବିତ୍ରୀ କିଏ? କିମ୍ବଦନ୍ତୀ କହେ ମଧ୍ୟପ୍ରଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ। ଯେତେବେଳେ ସେ ଯୌବନରେ ପାଦ ଦେଲେ, ଅଶ୍ୱପତି ତାଙ୍କୁ ନିଜ ପତି ନିଜେ ବାଛିବାର ସ୍ୱାଧୀନତା ଦେଲେ। ଅମାତ୍ୟମାନଙ୍କ ସହ ବହୁ ସ୍ଥାନ ଭ୍ରମଣ କଲେ ସାବିତ୍ରୀ ଉପଯୁକ୍ତ ବରପାତ୍ର ପାଇବା ପାଇଁ। ଶେଷରେ ସାଲ୍ଲୋ ଦେଶର ରାଜା ଦ୍ୟୁମତ୍ ସେନଙ୍କର ପୁତ୍ର ସତ୍ୟବାନଙ୍କୁ ଅରଣ୍ୟ ମଧ୍ୟସ୍ଥ ଋଷିଙ୍କ ଆଶ୍ରମରେ ଦେଖି ତାଙ୍କୁ ପତି ରୂପେ ମନେ ମନେ ବରଣ କରିନେଲେ। କିନ୍ତୁ ନାରଦ ତାଙ୍କୁ କହିଲେ, ସତ୍ୟବାନ ଅଳ୍ପାୟୁ, ତାର ଆୟୁଷ ଆଉ ମାତ୍ର ଏକ ବର୍ଷ, ତାଙ୍କର ପିତା ଅନ୍ଧ ଏବଂ ରାଜ୍ୟ ଭ୍ରଷ୍ଟ, ମାତ୍ର ସାବିତ୍ରୀ ଥିଲେ ସାଧ୍ୱୀ, ସେ ତାଙ୍କ ପ୍ରତିଜ୍ଞାରେ ଅଟଳ ରହିଲେ। ଅଗ୍ନିକୁ ସାକ୍ଷୀ ରଖି ବାହା ହେବା ଏକ ଅନୁଷ୍ଠାନ ମାତ୍ର, ମାତ୍ର ମାନସିକ ବରଣ ହିଁ ଶ୍ରେଷ୍ଠ ବିବାହ, ଏକଥା ଜାଣିଥିଲେ ସାବିତ୍ରୀ। ସତ୍ୟବାନଙ୍କ ସହ ସାବିତ୍ରୀଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତ୍ରାଳୟ ରାଜସୁଖ ଛାଡ଼ି ଅରଣ୍ୟରେ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କ ସେବାରେ ମନୋନିବେଶ କଲେ। ସତ୍ୟବାନଙ୍କ ଆୟୁଷ ଯେଉଁଦିନ ପୂର୍ଣ୍ଣ ହେବ, ସେଦିନ ବଣରୁ ଫଳମୂଳ ଆଉ ସମିଧ ସଂଗ୍ରହ କରିବାକୁ ଗଲେ ସତ୍ୟବାନ। ତାଙ୍କ ପଛେ ପଛେ ଚାଲିଲେ ସାବିତ୍ରୀ। ବଣ ଭିତରେ ଅସୁସ୍ଥ ହୋଇପଡ଼ିଲେ ସତ୍ୟବାନ। ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ, ଆଉ ଉଠିଲେ ନାହିଁ। ଯେଉଁମାନେ ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର ଦେଖିଛନ୍ତି, ସାବିତ୍ରୀଙ୍କ କୋଳରେ ମୃତ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ଦେଖିଥିବେ ନିଶ୍ଚୟ। ଷୋଡ଼ଶ ଶତାବ୍ଦୀର ମନ୍ଦିର ଗାତ୍ରରେ ଓଡ଼ିଆ ଶିଳ୍ପୀ ପଥରରେ ଖୋଦିତ କରିଛି ଏ କାଳଜୟୀ ଦୃଶ୍ୟ, ଅତୀବ ପ୍ରାଣସ୍ପର୍ଶୀ। ସତ୍ୟବାନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ହେଲେ ଯମଙ୍କର ଦୂତ କାଳ ଓ ବିକାଳ, କିନ୍ତୁ ସାବିତ୍ରୀଙ୍କ ପାତିବ୍ରତ୍ୟର ଅଭେଦ୍ୟ ପ୍ରାଚୀର ଅତିକ୍ରମ କରିବା ସମ୍ଭବ ନଥିଲା। ଶେଷକୁ ନିଜେ ଆସିଲେ ଜନ୍ତୁରାଣ, ସତ୍ୟବାନଙ୍କ ଆତ୍ମାକୁ ଧରି ନରକ ଅଭିମୁଖେ ଅଗ୍ରସର ହେଲେ। ପଛେ ପଛେ ଚାଲିଲେ ସାବିତ୍ରୀ, ଏପରିକି ଯମପୁରୀକୁ ବେଷ୍ଟନ କରିଥିବା ବୈତରଣୀ ନଦୀକୁ ମଧ୍ୟ ନିଜର ସତୀତ୍ୱ ବଳରେ ଅତିକ୍ରମ କରିଗଲେ। ଯମରାଜା ସାବିତ୍ରୀଙ୍କ ପ୍ରତିଭକ୍ତିରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ଛଡ଼ା ଯେକୌଣସି ତିନୋଟି ବର ମାଗିବାକୁ କହିଲେ। ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ଦୃଷ୍ଟି ଫେରିବା ପାଇଁ ବର ଏବଂ ତାଙ୍କର ହୃତ ରାଜ୍ୟ। ଦ୍ୱିତୀୟ ବରରେ ମାଗିଲେ ଦୁଇ କୂଳର ହିତା ହୋଇ ନିଜ ପିତାଙ୍କ ପାଇଁ ପୁତ୍ର ସନ୍ତାନ। ତୃତୀୟ ବର ମାଗିଲେ ନିଜ ଗର୍ଭରୁ ଶତପୁତ୍ର। ଯମରାଜ କହିଲେ, ତଥାସ୍ତୁ। ସାବିତ୍ରୀ ଯୁକ୍ତି କଲେ, ଏହା କିପରି ସମ୍ଭବ? ସ୍ୱାମୀଙ୍କ ବର୍ତ୍ତମାନରେ ସେ କିପରି ହେବେ ଅନ୍ତଃସତ୍ତ୍ୱା? ନାରୀର ପୁଣ୍ୟ ଏବଂ ଗରିମା ଆଗରେ ଯମରାଜଙ୍କ ହୃଦୟ ତରଳିଗଲା। ସେ ସତ୍ୟବାନଙ୍କ ଜୀବନ ଫେରେଇଦେଲେ। ତେଣୁ ଆଜି ନାରୀ କେବଳ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରିବା ଅନୁଚିତ, ଉଭୟ ପିତ୍ରାଳୟ ଏବଂ ଶ୍ୱଶୁରାଳୟର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। କିମ୍ବଦନ୍ତୀକୁ ଛାଡ଼ି ପୁରାଣ କହେ, ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ସବିତା ବା ସୂର୍ଯ୍ୟଙ୍କ ଔରସରେ ତାଙ୍କ ପତ୍ନୀ ପୃଷ୍ଣୀଙ୍କ ଗର୍ଭରୁ ଜାତ କନ୍ୟା ସାବିତ୍ରୀ। ଏ ବେଦମାନଙ୍କୁ ପ୍ରସବ କରିଥିବାରୁ ବେଦ ପ୍ରସବିନୀ, କେହି କେହି ଏହାଙ୍କୁ ଗାୟତ୍ରୀ ବୋଲି ମଧ୍ୟ ବିବେଚନା କରନ୍ତି। ତେବେ ଋକ୍ବେଦରେ ସବିତା ଏକ ସ୍ୱର୍ଣ୍ଣିମ ଦେବତା, କିନ୍ତୁ ଉଷା ଅସାମାନ୍ୟ ସୁନ୍ଦରୀ ଦେବୀ। ତାଙ୍କର ସ୍ତୁତି 20 ସୂକ୍ତରେ ବର୍ଣ୍ଣନା କରାଯାଇଛି। ଏହି ଉଷା ହିଁ ହୁଏତ ସାବିତ୍ରୀ, କାରଣ ସେ ଜ୍ୟୋତିର୍ମୟୀ, ଦାନଶୀଳା, ଅଶ୍ୱବତୀ ଗୋମତୀ ବିଶ୍ୱ ସୁବିଧ ଭୂରି ଚବନ୍ତ ବସ୍ତବେ। ଉଷା ଅଶ୍ୱବତୀ ଅର୍ଥାତ୍ ଧନଧାନ୍ୟରେ ପରିପୂର୍ଣ୍ଣା, ଗୋମତୀ ଅର୍ଥାତ୍ ଧେନୁମାନଙ୍କର ରକ୍ଷାକାରିଣୀ, ଉଭୟ ଅଶ୍ୱ ଓ ଗାଭୀମାନଙ୍କର ଯେ ରକ୍ଷାକାରିଣୀ

0: ସେ ସମ୍ପଦର ପ୍ରତୀକ, ବିଶ୍ୱ ସୁବିଧ ରମଣୀୟ ଧନ ପ୍ରଦାନକାରିଣୀ। ଋଗ୍ବେଦରେ ଉଷା ହିଁ ଆମର ଆରାଧ୍ୟା ସାବିତ୍ରୀ, କାରଣ ଉଷା ହିଁ ସୂର୍ଯ୍ୟଙ୍କଠୁ ଜନ୍ମ ନିଅନ୍ତି। ସାବିତ୍ରୀଙ୍କ ଆରାଧନାରେ ଜଗତର ମୁମୂର୍ଷୁ ପ୍ରାଣୀମାନଙ୍କ ଦେହରେ ଅମରତ୍ୱର ଶୋଣିତ ପ୍ରବାହିତ ହୁଏ। ସେ ପ୍ରବାହର ଶେଷ ନାହିଁ, ହେବ ବି ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶେଷ ହେଲା ଅନୁଚିନ୍ତା।
2: ଶୁଣିଲେ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର ଆଜି ଅଧ୍ୟାୟ 77। ଶିଳ୍ପୀ ଅଛନ୍ତି ଆଜି ରାଜିନ୍ଦର ଏବଂ ଚତୁର ସେନ।
3: एपिसोड 77। 77

ପ୍ରଜର କଲୁ ଶ୍ରୀରାମଚରିତ ମାନସ ରାଜ୍ୟ ଅଧ୍ୟାୟ 77। ଆଜିର ଶିଳ୍ପୀମାନେ ଥିଲେ ରାଜେନ୍ଦର ଏବଂ ଚତୁର ସେନ। ଭକ୍ତଗୀତରେ ଆସନ୍ତୁ ଶୁଣିବା, ଗାଇଛନ୍ତି ରୀତି ନଗେନ୍ଦ୍ର ମହାପାତ୍ରଙ୍କର ଗୀତ ରଚନାରୁ।

ପ୍ରତିକାର ଓ ସାବଧାନତା ସମ୍ପର୍କରେ ଆଲୋଚନା କରିବେ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ଇପ୍ସିତା ଦାସ। ତା ସହିତ କାର୍ଯ୍ୟକ୍ରମରେ ଶୁଣିପାରିବେ ବାରମ୍ବାର ପେଟ ଖରାପ ହେଉଥିଲେ କିଭଳି ଭାବରେ ସାବଧାନ ରହିବେ, ଶରୀରରୁ ଚର୍ବି ହ୍ରାସ କରିବା ପାଇଁ କ'ଣ ସବୁ ଉପାୟ ରହିଛି। ଦିନ 10ଟା ସମୟରେ ଶୁଣିପାରିବେ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏବେ ଆସନ୍ତୁ ଶୁଣିବା ଆଜିର ସନ୍ଧ୍ୟା ଅଧିବେଶନର କାର୍ଯ୍ୟସୂଚୀ। ସନ୍ଧ୍ୟା 5:30ରେ ଶୁଣିପାରିବେ କାର୍ଯ୍ୟକ୍ରମ ଯୁବବାଣୀରେ ଯୁବପିଢ଼ିଙ୍କ ଜୀବନରେ ଦୂରସଞ୍ଚାରର ଭୂମିକା ସମ୍ପର୍କରେ। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ, 6:15 ଦେଶାତ୍ମବୋଧ ସଙ୍ଗୀତ, 6:20ରେ ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ। ସନ୍ଧ୍ୟା 7 ସମୟରେ ଆପଣମାନେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ତେବେ 8:00 ଶୁଣିପାରିବେ ବାଟେଘାଟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। 8:15 ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ। 9:30 ଶୁଣିପାରିବେ ପୁଣି ନିରାମୟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ବିଷୟବସ୍ତୁ ରହିଛି ଉଚ୍ଚ ରକ୍ତଚାପର କାରଣ, ପ୍ରତିକାର ଏବଂ ସାବଧାନତା। ପରେ ପରେ 10:30 ଶେଷରେ ଶ୍ରୀ ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରେ ପରେ ଶୁଣିପାରିବେ ଆପଣମାନେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ ପ୍ରଚାର କରିବ ଆକାଶବାଣୀ କଟକର କିଛି କ୍ଷଣ ମଧ୍ୟରେ।

ଶୁଣିଲେ ସଂସ୍କୃତରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ଆଜିର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଆଜି ସକାଳ 7:25 ଶୁଣିପାରିବେ ବାଟେଘାଟେ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରଦୀପ୍ତ ପ୍ରଧାନଙ୍କୁ। 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ। 9:30 ରହିଛି କାର୍ଯ୍ୟକ୍ରମ ନିରାମୟ। କାର୍ଯ୍ୟକ୍ରମ ନିରାମୟରେ ଆପଣମାନେ ଶୁଣିପାରିବେ ଉଚ୍ଚ ରକ୍ତଚାପର କାରଣ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର

0: ପରୀକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ବେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ

0: ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10ରୁ 19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତି ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃଭୋଜନ ନକରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6ରୁ 8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ଼୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହର୍ମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ୍, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2 ଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି, ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ 2ଟି ବିଷମ ମାନସିକ ସମସ୍ୟା, ଏହା ସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି।

ସମ୍ଭାବ୍ୟ ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ କହିଛନ୍ତି ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ଚୀନ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ 200 ବୋଇଂ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗସ୍ ଷଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 7

ଶୁଣିଲେ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ, ପରେ ପରେ ଓଡ଼ିଆରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ କଟକରୁ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବାଟେ ଘାଟେ। ଆଜିର ଉପସ୍ଥାପନାରେ ରାଜଶ୍ରୀ ସାହୁ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ବାଟିଘାଟି କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତା ବନ୍ଧୁ, ବାଟିଘାଟି କାର୍ଯ୍ୟକ୍ରମ ସେଇମାନଙ୍କୁ ନେଇ ପର୍ଯ୍ୟବେସିତ ଯେଉଁମାନେ ସାଧାରଣ ମଣିଷ ଭାବେ ଜନ୍ମ ନେଇଥିଲେ ମଧ୍ୟ କିଛି ଅସାଧାରଣ କରି ଦେଖାଇଥାନ୍ତି, ଯେଉଁମାନେ ନିଜର କାର୍ଯ୍ୟ ଦକ୍ଷତାରେ ନିଆରା ମଣିଷର ପରିଚୟ ପାଇଥାନ୍ତି। ଆଜି ସେଭଳି ଏକ ବ୍ୟକ୍ତିତ୍ୱଙ୍କ ସନ୍ଧାନରେ ଆମେ ଯାଇ ପହଞ୍ଚିଥିଲୁ ପୁରୀର ଜଗନ୍ନାଥ ବଲ୍ଲଭ ମଠ ପରିସରରେ। ବହୁ ଐତିହ୍ୟ ତଥା ପୌରାଣିକ ମାନ୍ୟତା ରଖୁଥିବା ଏହି ମଠ ଦିନକୁ ଦିନ ତାର ସୌନ୍ଦର୍ଯ୍ୟତା ହରାଉଛି, ଏହା ଆମେ ସମସ୍ତେ ଅଳ୍ପେ ବହୁତେ ଅନୁଭବ କରୁଛେ। ହେଲେ କେତେଜଣ ବା ଏହି ସୌନ୍ଦର୍ଯ୍ୟତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛେ? ତେବେ ଆଜି ଆମେ ଭେଟିଥିବା ବ୍ୟକ୍ତି ଜଣକ କେବଳ ଏହା ଅନୁଭବ କରିନାହାନ୍ତି, ଏହାକୁ ପରିବର୍ତ୍ତନ କରିବା ଧାରାରେ ନିଜେ ସାମିଲ ହୋଇଛନ୍ତି। କେବଳ ନିଜେ ସାମିଲ ହୋଇନାହାନ୍ତି, ଏହା ସହିତ ସେ ଶତାଧିକ ଲୋକଙ୍କୁ ମଧ୍ୟ ସାମିଲ କରାଇଛନ୍ତି। ଅସ୍ୱଚ୍ଛ ଅବସ୍ଥାରେ ପଡ଼ିଥିବା ଜଗନ୍ନାଥ ବଲ୍ଲଭକୁ ସଫେଇ କରିବା ପାଇଁକା ସେ ଆଗେଇ ଆସିଛନ୍ତି। ଜଗନ୍ନାଥ ବଲ୍ଲଭ ମଠ ପରିସରରେ ସେ ଆରମ୍ଭ କରିଛନ୍ତି ମେଗା ସଫେଇ ଅଭିଯାନ, ଯେଉଁଥିରେ 200ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସାମିଲ ହୋଇ ମଠ ପରିସରକୁ ସଫେଇ କରିଛନ୍ତି, ମଠ ପରିସରରେ ଥିବା ଆବର୍ଜନାକୁ ଉଠାଇଛନ୍ତି। ତାଦ୍ୱାରା ମଠଟି ପୁଣି ଥରେ ସରସ ସୁନ୍ଦର ଏବଂ ପୁନଃ ଏହାର ପବିତ୍ରତା ପରିବେଶ ଫେରିପାଇଛି। ତେବେ ସେ କିଏ, କାହିଁକି ଏହି ଅଭିଯାନ କରୁଛନ୍ତି, ଏହି ଅଭିଯାନ ପଛର ଉଦ୍ଦେଶ୍ୟ କ'ଣ ଏବଂ କିଭଳି ଭାବେ ଆମ କଳ୍ପନାକୁ ସେ ବାସ୍ତବତାର ପରିଣତ କରିପାରୁଛନ୍ତି, ସେ ସମ୍ପର୍କରେ ଚାଲନ୍ତୁ ତାଙ୍କ ସହିତ ଭେଟି ଆଲୋଚନା କରିବା। ତେବେ ଶ୍ରୋତା ବନ୍ଧୁ, 103.4 FM ଆକାଶବାଣୀ ପୁରୀ ମାଧ୍ୟମରେ ପ୍ରସାରିତ ବାଟେଘାଟେ କାର୍ଯ୍ୟକ୍ରମରେ ଏହି ସୁନ୍ଦର ଆଲୋଚନାକୁ ଚାଲନ୍ତୁ ଶୁଣିବା। ନମସ୍କାର, ଆକାଶବାଣୀ ପୁରୀର ବାଟେଘାଟେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ପରିଚୟ?
1: ମୁଁ ପ୍ରଦୀପ୍ତ କୁମାର ପ୍ରଧାନ, ଫାଉଣ୍ଡର ଏବଂ ପ୍ରେସିଡେଣ୍ଟ ହାପିନେସ ଫାଉଣ୍ଡେସନ।
0: ଆଚ୍ଛା, ବର୍ତ୍ତମାନ ଆମେ ଦେଖୁଛୁ ଏତେ ଏଠି ସଫେଇ ଚାଲିଛି ଜଗନ୍ନାଥ ବଲ୍ଲଭ ପରିସରରେ, କାହିଁକି ଏହି ସଫେଇ କାର୍ଯ୍ୟକ୍ରମ? ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବିସ୍ତୃତ ସୂଚନା ଦିଅନ୍ତୁ।
1: ଯେହେତୁ ଆମର ଜଗନ୍ନାଥ ବଲ୍ଲଭ ହଉଛି ପୁରୀ ସହିତ, ପୁରା ପୁରୀ ଏବଂ ଜଗନ୍ନାଥ ମନ୍ଦିର ସହିତ ଜଡିତ, ତେଣୁ ଆମର ହାପିନେସ ଫାଉଣ୍ଡେସନ ଏବଂ ପୁରୀ ମ୍ୟୁନିସିପାଲ କର୍ପୋରେସନ ମିଳିତ ଆନୁକୂଲ୍ୟରେ ଏଠି ଗୋଟେ ସଫେଇ କାର୍ଯ୍ୟକ୍ରମ ଚାଲିଛି, ଯୋଉଟା କି ପ୍ରତି ରବିବାର ଆମେ ସେଟା କରିବୁ, ଆଗକୁ ଆଉ ଅଲଗା ଅଲଗା ଜାଗା ମଧ୍ୟ କରିବୁ। ବଲ୍ଲଭର ପାଖାପାଖି 200କୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ନେଇକି ଏଇ କାର୍ଯ୍ୟକ୍ରମ ଚାଲିଛି।
0: ବର୍ତ୍ତମାନ ଏଠି 200ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି। ଆଚ୍ଛା, ଏତେ ସଂଖ୍ୟକ ସ୍ୱେଚ୍ଛାସେବୀ ମାନେ କେମିତି କଣ ଏକାଠି ହେଲେ? ଆପଣ ମାନେ କେମିତି ଏତେ ବଡ ପରିବାରକୁ ନେଇକି ଏତେ ବଡ ମେଗା ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି, କେମିତି କଣ ଟିକେ କୁହନ୍ତୁ ତ।
1: ହାପିନେସ ଫାଉଣ୍ଡେସନ ର ହଉଛି ପ୍ରଥମ ହଉଛି ଏନଭାୟରମେଣ୍ଟ, ଯୋଉଥିରେ କି ରହୁଛି ସ୍ୱଚ୍ଛତା ଏବଂ ବୃକ୍ଷରୋପଣ, ତେଣୁ ସ୍ୱଚ୍ଛତାକୁ ରଖିବା ପାଇଁ ପୁରୀକୁ ଆମେ ଗୋଟେ ପୁରୀ କ୍ଲିନ ଅପ୍ ପୁରୀ କ୍ୟାମ୍ପେନ୍, ଆମେ ଗୋଟେ କ୍ଲିନ ଅପ୍ ପୁରୀ କ୍ୟାମ୍ପେନ୍ ଆମେ ଗୋଟେ ଷ୍ଟାର୍ଟ କରିଛୁ, ଯୋଉଥିରେ କି ଆମେ ଯୋଉ ଯୋଉ ଜାଗା ପ୍ରଥମେ ଆମେ ଚାଳବଣିଆ କରିଥିଲୁ, ଏବେ ଆମର ଜଗନ୍ନାଥ ବଲ୍ଲଭ କରୁଛୁ। ପାଖାପାଖି ଆମର ଅନୁଷ୍ଠାନରେ ପାଖାପାଖି 200ରୁ 300 ଭଲ୍ୟୁଣ୍ଟିୟର ଅଛନ୍ତି, ଯିଏକି ଷ୍ଟୁଡେଣ୍ଟ ଅଛନ୍ତି, ୟୁଥ ଅଛନ୍ତି, ଆମେ ଯୋଡ଼ିକି ହେଇକି ଅଛନ୍ତି ସମସ୍ତେ ଆମ ଅନୁଷ୍ଠାନ ସହିତ। ଯେତେବେଳେ କ୍ଲିନ ଅପ୍ ପ୍ରୋଗ୍ରାମ ହୁଏ ସେତେବେଳେ ସମସ୍ତେ ଏକାଠି ହଉ, ଆଉ ଯୋଉ ଜାଗା ଥାଏ ତାକୁ ଆମେ ପୁରା ସମ୍ପୂର୍ଣ୍ଣ ରୂପେ ସଫେଇ କରିକି କରିଦେବୁ।
0: ଆଚ୍ଛା, ତେବେ ଏଇଟା ନୂଆ ନୁହଁ, ଏଭଳି ଧାରା ଆଗରୁ ମଧ୍ୟ ଜାରି ରହିଛି, ଆଉ ଏଇ ଜଗନ୍ନାଥ ବଲ୍ଲଭ ବର୍ତ୍ତମାନ ଏ ଧାରାରେ ଯୋଡି ହେଇଛି ସଫେଇ ଅଭିଯାନରେ। ଆଚ୍ଛା, ମାନେ ସଫେଇ, ସାଧାରଣତଃ ସଫେଇ ଗୋଟେ ଅସନା ଜିନିଷକୁ ହଟେଇ ତାକୁ ସଫା କରିବା, ଏଇ ଜିନିଷ ସମସ୍ତେ କରିବାକୁ ପସନ୍ଦ କରିବେନି, କାହିଁକି ନା ବର୍ତ୍ତମାନର ପିଢି ସାଧାରଣତଃ ନିଜକୁ ବହୁତ ସ୍ୱଚ୍ଛ ରଖିବାକୁ ଚାହାନ୍ତି, ନିଜକୁ ବହୁତ ହାଇଜିନିଟି ମେଣ୍ଟେନ କରନ୍ତି, ତ ଆପଣ ଏଭଳି ସ୍ଥିତିରେ ଏଭଳି ପୋଚା ଜିନିଷ ସବୁ ଉଠେଇବା ହଉ ବା ଏଇ ଯୋଉ ଅସନା ମସନା ଜିନିଷକୁ ହାତରେ ଆଡେଇବା, କେବେ ସଙ୍କୋଚ ଆସେନି?
1: କେବେ, ଯେହେତୁ ଆମ ସହିତ ସବୁ କଲେଜ ଷ୍ଟୁଡେଣ୍ଟ ମାନେ ଯୋଡି ହେଇକି ଅଛନ୍ତି, ଆମର ଯୋଉ ହାପିନେସ ଫାଉଣ୍ଡେସନ ର ଯୋଉ ମେମ୍ବର ମାନେ ଅଛନ୍ତି ସେମାନେ କରିକି ଅଭ୍ୟାସ ରହିଛି, କିନ୍ତୁ ଯୋଉମାନେ ଏବେ ଷ୍ଟୁଡେଣ୍ଟ ନୂଆ ଯୋଡି ହଉଛନ୍ତି ତାଙ୍କୁ ଫାଷ୍ଟ ତାଙ୍କୁ ଟିକେ ସଙ୍କୋଚ ଲାଗୁଛି, ତେଣୁ ତାଙ୍କୁ ବାରମ୍ବାର ସେ ବିଷୟରେ ଆମେ ମୋଟିଭେଟ କରୁ କେମିତି କରିବା ଦରକାର, ଏଇଟାକୁ ମାନେ ଅସନା ନ ଭାବିକି ଆମେ କରିବା, ଯେହେତୁ ଆମେ ଅଳିଆ ପକେଇଛୁ ଭାବିକି କରିବା, ସେଇଟା ଭାବିକି ଆମେ କରୁ, ତାଙ୍କୁ ସେ ହିସାବରେ ମୋଟିଭେଟ କରୁ, ସେଥିପାଇଁ ସେମାନେ ତାପରେ ସେମାନେ କରନ୍ତି।
0: ଆଚ୍ଛା, ଏଭଳି ସଫେଇ ଅଭିଯାନ ଆପଣଙ୍କର କେତେ ଦିନ ହେଲାଣି ଜାରି ରହିଛି ବା କେତେ ବର୍ଷ ହେଲାଣି ଜାରି ରହିଛି, ବା କେବେଠାରୁ ଏଭଳି ଆପଣ ସଫେଇ କରିବା ଆରମ୍ଭ କରିଛନ୍ତି?

0: ସଫେଇ ପୁରୀ ସହରରେ ଆମେ ଆମର ହାପିନେସ ଫାଉଣ୍ଡେସନ ବିଗତ 6 ବର୍ଷ ହେବ କାମ କରୁଛି। ସେଥିମଧ୍ୟରୁ 5 ବର୍ଷ ହେବ ଆମେ ଏଇ ସ୍ୱଚ୍ଛତା ଉପରେ କାମ କରୁଛୁ। ଏବେ ବର୍ଷେ ହେବ ଆମେ ଏଇ ଯୋଉ କ୍ଲିନ୍ ଅପ୍ ପୁରୀ ସ୍ୱଚ୍ଛତା କ୍ୟାମ୍ପେନ୍ ଏବେ ଷ୍ଟାର୍ଟ କରୁଛୁ। ଆଉ ପ୍ରତି କଲେଜର କ୍ୟାମ୍ପସ କ୍ଲିନିଂ କରୁଛୁ, ପବ୍ଲିକ ପ୍ଲେସ କ୍ଲିନିଂ କରୁଛୁ, ପାର୍କ କ୍ଲିନିଂ କରୁଛୁ, ବିଚ୍ କ୍ଲିନିଂ କରୁଛୁ। ଏଇସବୁ ଜିନିଷ ଆମର ବର୍ଷକୁ ଯାହା ହେଲେ ବି ଆମର ଯୋଉ ପାଖାପାଖି 100ଟା ଇଭେଣ୍ଟରୁ ପାଖାପାଖି 20-30ଟା ଇଭେଣ୍ଟ ସଫେଇର ହିଁ ରହୁଛି।
1: ଆଚ୍ଛା, ବର୍ତ୍ତମାନ ଏଇ ଯୋଉ 200 ପିଲା ଆସିଛନ୍ତି, ଗୋଟେ ଏତେ ସଂଖ୍ୟକ ସ୍ୱେଚ୍ଛାସେବୀ ମିଶି ସଫେଇ କରୁଛନ୍ତି, ଏମାନଙ୍କ ଭିତରେ ସବୁ କିଏ କିଏ ସବୁ ରହିଛନ୍ତି, କେଉଁ ବର୍ଗ ଅଧିକ ରହିଛନ୍ତି, ଏବଂ କେମିତି ଆପଣ ଏମାନଙ୍କୁ ଡାକିକି ଆଣିଛନ୍ତି ସଫେଇ ପାଇଁ କା ସାମିଲ କରାଇଛନ୍ତି?
0: ଆମର ପ୍ରତି କଲେଜରେ ଆମେ ଇକୋ କ୍ଲବ ତିଆରି କରୁଛୁ, ଷ୍ଟୁଡେଣ୍ଟ ୟୁଥ କ୍ଲବ, ଯୋଉଥିରେ କି ସବୁ କଲେଜର କିଛି ଜଣ ଷ୍ଟୁଡେଣ୍ଟ ଅଛନ୍ତି ଯୋଉମାନେ ସ୍ୱଚ୍ଛତା ଆଉ ବୃକ୍ଷରୋପଣକୁ ଯୋଉମାନେ ଭଲ ପାଆନ୍ତି ସେଇଭଳିଆ କିଛି ଜଣ ଷ୍ଟୁଡେଣ୍ଟକୁ ଆଡ୍ କରୁଛୁ। ଆଉ ଯୁବବର୍ଗ ଯୋଉମାନେ ଅଛନ୍ତି କଲେଜ ପାସ୍ ଆଉଟ ହେଇଯାଇଛନ୍ତି, କୋଉମାନେ ଜବ୍ କରୁଛନ୍ତି ସେମାନେ ବି ଅଛନ୍ତି। ଆଉ ଯୋଉମାନେ ଚାହୁଁଛନ୍ତି ଆମ ସହିତ ୟୁଥ, ଯେହେତୁ ଏଇଟା ଗୋଟେ ୟୁଥ ଅର୍ଗାନାଇଜେସନ ତେବେ ୟୁଥ ମାନେ ଏଥିରେ ଯୋଡ଼ି ହେଇକି ଅଛନ୍ତି। ଏଇସବୁ କାର୍ଯ୍ୟକ୍ରମ ଆମେ ପୂର୍ବରୁ ବି କରିଛୁ, ତେଣୁ ଆସ୍ତେ ଆସ୍ତେ ଯୁବପିଢ଼ି ଏଇ ଯୋଉ ଆମ କାର୍ଯ୍ୟକ୍ରମ ଦେଖିକି ଆସ୍ତେ ଆସ୍ତେ ଯୋଡ଼ି ହେଉଛନ୍ତି।

0: ଆଜ୍ଞା
1: ଆଚ୍ଛା, ଆଜି ଯୋଉ ଚାଲିଛି ଜଗନ୍ନାଥ ବଲ୍ଲଭରେ ସଫେଇ, କେତେ କେଉଁ କେଉଁ ଅଞ୍ଚଳ ସଫା କଲେଣି, ଆଉ କେତେ ଦିନ ଲାଗିବ ପୁରା ଅଞ୍ଚଳ ସଫା କରିବା ପାଇଁ କା?
0: ଯେହେତୁ ଆମର ଆମର ପାଖାପାଖି 200 ଘନ ମିଟର ଲାଗିଥିଲେ, ପାଖାପାଖି ଯୋଉ ଆମର ପାର୍କିଂ ଏଇ ଯୋଉ ଅଛି ପୋଖରୀ, ବେଣ୍ଟ ପୋଖରୀ ଅଛି ତା ଚାରିପଟ, ଆଉ ପାର୍କିଂ ର ଚାରିପଟ, ଆଉ ଶ୍ରୀଦାଣ୍ଡକୁ ଲାଗିଥିବା ଯୋଉ ରୋଡ ତାର ଦୁଇ ପାର୍ଶ୍ୱ ଆମେ ସଫେଇ କରିଛୁ। ସେଠି ଗୋଟେ ପ୍ରମୋଦ ଉଦ୍ୟାନ ଅଛି, ସେଇଟା ବି ଆମେ ସଫା କରିଛୁ, କିନ୍ତୁ ତାର କିଛି ଅଂଶରେ ଏମିତି ଅଳିଆ ହେଇକି ଅଛି ଯୋଉଟା କି ହାତରେ ସଫା କରିହବନି। ତେଣୁ ମୁଁ ପୁରୀ ମ୍ୟୁନିସିପାଲ କର୍ପୋରେସନ ର ସ୍ୱେଚ୍ଛାକର୍ମୀ ଏବଂ ଡ୍ରୋଜର ତାଙ୍କର ଯୋଉ ଅଛି ସେଟା ଲାଗିକି ସେଟା ସଫା କରାହଉଛି। ଏଇଟା ଆମେ ପ୍ରଥମତଃ କରିକି ଲୋକଙ୍କୁ ସଚେତନତା କରେଇଛୁ, ଆଉ ତାପରେ ଯାହା ଆଉ ବାକି ଅଛି ସେଇଟା ପୁରୀ ମ୍ୟୁନିସିପାଲ କର୍ପୋରେସନ ଯିଏ କମିଶନର ଅଛନ୍ତି ଶ୍ୟାମ ମ୍ୟାଡାମ ଅଛନ୍ତି, ସିଏ ହଉଛି ହାତକୁ ନେଇଛନ୍ତି। ସେ କହିଲେ ଯେ ଏଠାରେ ଆମେ ଯେତିକି ଆପଣମାନେ ସଫେଇ କଲେ, ସଚେତନତା କଲେ, ତାପରେ ଆମେ ଏଇଟାକୁ ଆଗକୁ ସେଟା ସଫେଇ କରିବୁ। ଏବେ ନେକ୍ସଟ ଟାଇମ ନେକ୍ସଟ ଆମେ ମନ୍ଦିର ଚାରିପାଖ ଯୋଉ ସାହି ଅଛି ମନ୍ଦିରକୁ ଲାଗିକି, ସେଇ ସାହିରେ ଆମେ ନେକ୍ସଟ ରବିବାର ଦିନ ସଫେଇ କରିବୁ। ସଫେଇ ସହିତ ସଚେତନତା ବାର୍ତ୍ତା ଦବୁ ଯେ ନିଜ ଘରେ ଅଳିଆ ଓଦାସ ଥିଲା ଅଳିଆକୁ ଆପଣ ସବୁ ଅଲଗା ଅଲଗା କରିକି ରଖନ୍ତୁ ଏବଂ ଗାଡିରେ ସ୍ୱଚ୍ଛ ସଭାରେ ଦିଅନ୍ତୁ। ଏଇ ଜିନିଷକୁ ଆମେ ସଚେତନତା କରିବା ପାଇଁ ପ୍ରୟାସ ଆର ନେକ୍ସଟ ରବିବାରକୁ ଆମେ ରଖିଛୁ।
1: ଆଚ୍ଛା, ତେବେ ଆପଣଙ୍କର ଜଗନ୍ନାଥ ବଲ୍ଲଭ ସଫେଇ ସରିଛି, ପରବର୍ତ୍ତୀ ପର୍ଯ୍ୟାୟରେ

0: ଆପଣ ମନ୍ଦିର ଆଖପାଖ ସଫେଇ କରିବେ। ୟା ପୂର୍ବରୁ କେଉଁ କେଉଁ ଅଞ୍ଚଳ ସବୁ ସଫା ସଫେଇ ଅଭିଯାନରେ ସାମିଲ ହୋଇସାରିଛି?
1: ଆମର ବିଚ୍, ଆମର ଦେଖିଥିବେ ଆପଣ ପୁରୀର ବିଚ୍ ରହିଛି, ପୁରୀର ବିଚ୍ କୁ ଆମେ ତିନି ଭାଗରେ ବିଭକ୍ତ କରାଯାଇଛି, ଗୋଟେ ଗୋଲ୍ଡେନ୍ ବିଚ୍, ଆଉ ନୀଳାଦ୍ରି ବିଚ୍, ସେପଟେ ଚକ୍ରତୀର୍ଥ ବିଚ୍। ସବୁଠୁ ଅସନାର ଅଳିଆ ରହୁଛି ଚକ୍ରତୀର୍ଥ ବିଚ୍ ଏବଂ ପେଣ୍ଟଗଡ଼ା ବିଚ୍। ଆମେ ଚକ୍ରତୀର୍ଥ ବିଚ୍ କୁ କଣ୍ଟିନ୍ୟୁ ଆମେ ପାଖାପାଖି 3 ବର୍ଷ ହବ ଆମେ ସେଟାକୁ କ୍ଲିନ୍ କରୁଛୁ। ତାପରେ ଚାଳବଣିଆ ଏରିଆରେ ଯୋଉ ଆସିକି ଭୋଜି କରୁଛନ୍ତି, ଅଳିଆ ସବୁ କରୁଛନ୍ତି, ତାଙ୍କୁ ବି ଆମେ ସଫା କରୁଛୁ। ଆଉ ପାଖାପାଖି ବିଭିନ୍ନ ପାର୍କ ଯେମିତିକି ଅଛି, ମଧୁସୂଦନ ପାର୍କ ଅଛି, ଏସ୍ସି ଅଫିସ ସାମ୍ନାରେ, ସେଇଟାକୁ ସଫା କରୁଛୁ। ବିଭିନ୍ନ ଆଉ ପର୍ଯ୍ୟଟନ ସ୍ଥଳୀ ଯେମିତିକି ଗୁଣ୍ଡିଚା ମନ୍ଦିର ଚାରିପାଖ, ମନ୍ଦିର ଚାରିପାଖ, ବିଭିନ୍ନ ମନ୍ଦିର ଯୋଉଗୁଡା ପୁରୁଣା ମନ୍ଦିର ଅଛି ସେଗୁଡା ବି ଆମେ ସଫେଇ କରୁଛୁ।
0: ଆଚ୍ଛା, ମାନେ ବିଭିନ୍ନ ପର୍ଯ୍ୟାୟରେ ପୁରୀର ବିଭିନ୍ନ ଅଞ୍ଚଳକୁ ସଫେଇ ଅଭିଯାନରେ ସାମିଲ କରାଯାଉଛି। ଆଚ୍ଛା, ଆପଣ ଯେଉଁ ଏତେ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ନେଇକି ଗୋଟେ ଅନୁଷ୍ଠାନ ଗଢ଼ିଛନ୍ତି, ଅନୁଷ୍ଠାନର ବିଭିନ୍ନ ପ୍ରକାର ସଫେଇ ଅଭିଯାନ କରୁଛନ୍ତି, ଆଉ କ'ଣ କ'ଣ ସବୁ କରୁଛନ୍ତି ଏଇ ସ୍ୱେଚ୍ଛାସେବୀମାନେ ବା ଯୁବବର୍ଗମାନଙ୍କୁ ଯୋଡ଼ିଛନ୍ତି, ସେମାନେ ଆଉ କେଉଁ କାର୍ଯ୍ୟରେ ସବୁ ଆସୁଛନ୍ତି ବା ସମାଜରେ ଆଉ କେଉଁଭଳି ଭାବେ ଉନ୍ନତି କରୁଛନ୍ତି?
1: ଆମେ ବୃକ୍ଷରୋପଣ ଠୁ ଆରମ୍ଭ କରି ପୁରୁଣା ଡ୍ରେସ ଡୋନେସନ ଠୁ ଆରମ୍ଭ କରି ଆମର ବିଭିନ୍ନ ରକ୍ତଦାନ ଶିବିର ହଉ, ସଚେତନତା କାର୍ଯ୍ୟକ୍ରମ ହଉ, ସଚେତନତା ରାଲି ହଉ, କିମ୍ବା ଆଉ ପ୍ରଶାସନର ସହିତ ଯୋଡି ହେଇକି ଆମେ ବିଭିନ୍ନ ପ୍ରକାରର ଆକ୍ଟିଭିଟି, ଯୋଉ ସୋସିଆଲ କଜ ପାଇଁ ଯୋଉ କାମ ଗୁଡା ଅଛି ଆମେ କରୁଛୁ।
0: ଆଚ୍ଛା, ମାନେ ବିଭିନ୍ନ ପ୍ରକାରରେ ସମାଜର ଉନ୍ନତି ପାଇଁକା ଆପଣ ପ୍ରୟାସ ଜାରି ରଖିଛନ୍ତି, ଖାସ କରି ଯୁବବର୍ଗମାନଙ୍କୁ ଆପଣ ଆପଣଙ୍କ କାର୍ଯ୍ୟକ୍ରମରେ ଯୋଡ଼ିଛନ୍ତି। ତେବେ ଏଇ ଯୋଉ ସଫେଇ ଅଭିଯାନ କରୁଛନ୍ତି, କୁହାଯାଏ ଯୋଉ ଆଖପାଖ ପରିବେଶକୁ ସ୍ୱଚ୍ଛତା ରଖିବା ଏସବୁ ଠାରୁ ବଡ ପୁଣ୍ୟ କାମ ଆଉ କିଛି ହେଇନପାରେ। ଯୋଉ ଅନ୍ୟମାନଙ୍କ ଅଳିଆକୁ ଆପଣ ନିଜ ହାତରେ ସଫା କରୁଛନ୍ତି, ଆପଣଙ୍କର ଏଭଳି ଅଭିଯାନ ଜାରି ରହୁ। ଆପଣ ନିଶ୍ଚିନ୍ତ ରୂପେ ଆମର ସମାଜ ପାଇଁ ଗୋଟେ ପ୍ରେରଣାର ଉତ୍ସ ପାଲଟନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁକା। ଆମର ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା। ନମସ୍କାର ଶ୍ରୋତା ବନ୍ଧୁ, ଆଶା କରୁଛି ହାପିନେସ୍ ଫାଉଣ୍ଡେସନର ପ୍ରଦୀପ୍ତ ପ୍ରଧାନଙ୍କ ସହିତ ହୋଇଥିବା ଆଲୋଚନା ଆପଣମାନଙ୍କୁ ପସନ୍ଦ ଆସିଥିବ। ଏହାଦ୍ୱାରା ଆପଣ ନିଶ୍ଚିନ୍ତ ରୂପେ ଅନେକ ପ୍ରେରଣା ପାଇଥିବେ। କିଭଳି ଭାବେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଆମ କଳ୍ପନା ମଧ୍ୟ ବାସ୍ତବତାର ରୂପ ନିଏ ଏବଂ ସେହି ବାସ୍ତବତା ଆମ ସମାଜର କେତେ ମାତ୍ରାରେ ହିତ ସାଧନ କରିପାରିଥାଏ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ବାଟେଘାଟେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 3752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଥିଲେ କାର୍ଯ୍ୟକ୍ରମ ବାଟେ ଘାଟେ। ଆଜିର ଉପସ୍ଥାପନାରେ ରହିଥିଲେ ରାଜଶ୍ରୀ ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆଜି ଆପଣମାନେ ଶୁଣିଲେ ପ୍ରଦୀପ୍ତ ପ୍ରଧାନ ସାମାଜିକ କର୍ମୀଙ୍କୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। କିଛି ସମୟ ମଧ୍ୟରେ ଶୁଣିପାରିବେ କାର୍ଯ୍ୟକ୍ରମ ଚିର ସବୁଜ, ରିଲେ କରିବ ଆକାଶବାଣୀ କଟକରୁ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ରୋଜଗାର କଲୁ ଆକାଶବାଣୀ କଟକରୁ, ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଶହେ 3.4 ଏଫ୍ଏମ୍ ମାଧ୍ୟମରେ ସୁପ୍ରଭାତ ପୁରୀ। ଆକାଶରେ ଉଦୟମାନ ସୂର୍ଯ୍ୟଙ୍କର ସୁବର୍ଣ୍ଣ କିରଣ ସହିତ, ସମୁଦ୍ର ତରଙ୍ଗର ମୃଦୁ ସ୍ୱର ସହିତ ଶ୍ରୀଜଗନ୍ନାଥ।

ନାଥଙ୍କର ପବିତ୍ର ଧାମରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଅନେକ ଅନେକ ଶୁଭେଚ୍ଛା। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଭୋରର ଏହି ସୁନୀଲି ସମୟ ଶଙ୍ଖ ଧ୍ୱନିରେ ମୁଖରିତ ବଡ଼ଦାଣ୍ଡ ମନ୍ଦିର ନୀଳଚକ୍ର ଉପରେ ପଡ଼ୁଥିବା ପ୍ରଥମ ସୂର୍ଯ୍ୟକିରଣ ଏବଂ ଭକ୍ତିର ସ୍ପନ୍ଦନରେ ଜାଗ୍ରତ ଶ୍ରୀକ୍ଷେତ୍ର। ଆସନ୍ତୁ ଦିନଟିକୁ ଆରମ୍ଭ କରିବା ହସି ହସି, ଭଲ କଥା କହିବା, ଭଲ କାମ କରିବା, ସମସ୍ତଙ୍କ ମୁହଁରେ ହସ ଫୁଟାଇବା। ଶ୍ରୋତାବନ୍ଧୁ, ଦିନର ସ୍ୱତନ୍ତ୍ରତାକୁ ନେଇ ଆମର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆସନ୍ତୁ ଜାଣିବା ପାଞ୍ଜି ଅନୁସାରେ ଆଜି କ'ଣ ରହିଛି ଆଜିର ଦିନରେ। ଆଜି ଶନିବାର ବୈଶାଖ ମାସ 26 ଦିନ, ଇଂରାଜୀ 2026 ମସିହା ମେ ମାସ 16 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ହୋଇଥିଲା ଭୋର 5:15:02 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ହେଉଛି 6:12:08। ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଶ୍ରୀମନ୍ଦିରରେ ଜଳକ୍ରୀଡ଼ା ଓ ଶ୍ରୀଜୀଉଙ୍କର ସାଗର ବିଜେ ଅମାବାସ୍ୟାର ସାମ୍ବତ୍ସରିକ ଶ୍ରଦ୍ଧା ମହାଳୟ ବିଧିରେ ହେବ। ଆଜି ମେଷ ରାଶିର ଘାତଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତଭାର। ସାଧବା ସ୍ତ୍ରୀମାନଙ୍କ

0: ହସ ଫୁଟାଇବା। ଶ୍ରୋତାବନ୍ଧୁ, ଦିନର ସ୍ୱତନ୍ତ୍ରତାକୁ ନେଇ ଆମର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆସନ୍ତୁ ଜାଣିବା ପାଞ୍ଜି ଅନୁସାରେ ଆଜି କ'ଣ ରହିଛି ଆଜିର ଦିନରେ। ଆଜି ଶନିବାର, ବୈଶାଖ ମାସ 26 ଦିନ, ଇଂରାଜୀ 2026 ମସିହା ମେ ମାସ 16 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ହୋଇଥିଲା ଭୋର 5:15:02 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ହେଉଛି 6:12:08। ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ଜଳ କ୍ରୀଡ଼ା ଓ ଶ୍ରୀଜୀଉଙ୍କର ସାଗର ବିଜେ। ଅମାବାସ୍ୟାର ସାମ୍ବତ୍ସରିକ ଶ୍ରଦ୍ଧା ମହାଳୟ ବିଧିରେ ହେବ। ଆଜି ମେଷ ରାଶିର ଘାତଚନ୍ଦ୍ର, ବୃଷ, ସିଂହ କନ୍ୟା ରାଶିର ଘାତଭାର। ସଧବା ସ୍ତ୍ରୀମାନଙ୍କର ସାବିତ୍ରୀ ବ୍ରତ, ଉପବାସ ଓ ବ୍ରତବନ୍ଧନ। ବଟ ସାବିତ୍ରୀ ଓ ଲକ୍ଷ୍ମୀନାରାୟଣଙ୍କର ଆଜି ହେଉଛି ପୂଜା। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କ'ଣ ରହିଛି ଆଜିର ଦିନର ଇତିହାସରେ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନ କେବଳ ଗୋଟିଏ ତାରିଖ ନୁହେଁ, ସେଥିରେ ଲୁଚି ରହିଥାଏ ଅନେକ ସ୍ମୃତି, ଅନେକ ଘଟଣା ଆଉ ଅନେକ କିଛି ପ୍ରେରଣାଦାୟକ କାହାଣୀ। ଇତିହାସର ପୃଷ୍ଠାରେ ଯଦି ଆମେ ଆଜି ଦେଖିବା, 1975 ଆଜିର ଦିନରେ ଜାପାନର ପର୍ବତ ଅଞ୍ଚଳରେ ଜୁନ୍ନୋ ତାବେ ନାମକ ଜଣେ ସାହସିକା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିଥିଲେ। ସେ ଥିଲେ ପ୍ରଥମ ମହିଳା। 1811 ମସିହାରେ ଆଜିର ଦିନରେ ଭାରତର ସ୍ୱାଧୀନତା ସଂଗ୍ରାମୀ ଅଗ୍ରଣୀଙ୍କ ବ୍ୟକ୍ତିତ୍ୱ ରାଣୀ ଲକ୍ଷ୍ମୀବାଈଙ୍କର ଜନ୍ମ ହୋଇଥିଲା। ଝାନ୍ସୀର ସେହି ବୀରାଙ୍ଗନା ସାହସୀ, ସଂଘର୍ଷ ଓ ଦେଶପ୍ରେମର ପ୍ରତୀକ ଭାବେ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସେ ଅମର ହୋଇ ରହିଛନ୍ତି। 1929 ମସିହା ଆଜିର ଦିନରେ ପ୍ରଥମ ଥର ପାଇଁ ଆମେରିକାରେ ଏକାଡେମିକ୍ ଆୱାର୍ଡ଼ସ୍ ଅର୍ଥାତ୍ ଅସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା, ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଭାବରେ। ଆଜି ମଧ୍ୟ ଦିନଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଶ୍ରୋତାବନ୍ଧୁ, ଆଜି ହେଉଛି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ଏକ ଭାଇରାଲ୍ ଜ୍ୱର ଯାହାକି ଏଡ଼ିସ୍ ମଶା କାମୁଡ଼ିଲେ ହୁଏ। ଏହି ମଶା ସାଧାରଣତଃ ସଫା ଏବଂ ଜମିଥିବା ପାଣିରେ ବଢ଼ିଥାଏ। ଫୁଲ୍ ଟେବ୍, କୁଲର୍, ବାଲ୍ଟି କିମ୍ବା ଖୋଲା ପାତ୍ରରେ ପାଣି ଜମି ରହିଲେ ସେଠି ମଶାମାନେ ଉପଯୁକ୍ତ ସ୍ଥାନରେ ତାଙ୍କର ବଂଶବୃଦ୍ଧି କରିଥାନ୍ତି। ସାଧାରଣ ଲକ୍ଷଣ ଉଚ୍ଚ ଜ୍ୱର, ମୁଣ୍ଡ ବ୍ୟଥା, ଦୁର୍ବଳତା, ଏହିଭଳି କିଛି। ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପଟ ସଫା ରଖନ୍ତୁ। ପୁରା ହାତ ପାଦ ଢାକିଥିବା ପୋଷାକ ପିନ୍ଧନ୍ତୁ। ସମୟ ସମୟରେ ପାଣି ଟ୍ୟାଙ୍କ ଏବଂ କୁଲର୍କୁ ସଫା କରିଥାନ୍ତୁ। ଆଜି ମଧ୍ୟ ଆନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ୱ ଦିବସ, ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍। ହଁ ଶ୍ରୋତାବନ୍ଧୁ, ମଣିଷ ମଣିଷ ମଧ୍ୟରେ ଭଲ ପାଇବା, ସମ୍ମାନ, ସହଯୋଗ ଏବଂ ଶାନ୍ତିର ଭାବନା ଏହି ସମାଜକୁ ସୁନ୍ଦର କରିଥାଏ। ଧର୍ମ, ଭାଷା, ଜାତି, ବିଭିନ୍ନ ସଂସ୍କୃତି ଭିନ୍ନ ହୋଇପାରେ, କିନ୍ତୁ ମାନବିକତା ଆମ ସମସ୍ତଙ୍କର ଏକମାତ୍ର ପରିଚୟ। ଏକାଠି ରହିବା, ପରସ୍ପରକୁ ବୁଝିବା, ଭଲ ପାଇବାର ସେତୁ ଗଢ଼ିବା, ଏହା ହେଉଛି ଆଜିର ଦିବସର ମୂଳ ବାର୍ତ୍ତା। ଆଜି ମଧ୍ୟ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲାଇଟ୍, ଆନ୍ତର୍ଜାତୀୟ ଆଲୋକ ଦିବସ, ଯାହା କେବଳ ଅନ୍ଧକାରକୁ ଦୂର କରେ ନାହିଁ, ଜୀବନକୁ ମଧ୍ୟ ଗୋଟିଏ ନୂଆ ଦିଗ ଦେଖାଇଥାଏ। ତେବେ ସୂର୍ଯ୍ୟଙ୍କର ପ୍ରଥମ କିରଣରୁ ଆରମ୍ଭ କରି ଦୀପର ମୃଦୁଶିଖା ପର୍ଯ୍ୟନ୍ତ ଆଲୋକ ସଦା ଆମକୁ ଆଶା, ଜ୍ଞାନ, ସକାରାତ୍ମକ ସନ୍ଦେଶ ଦେଇଥାଏ। ହଁ ଶ୍ରୋତାବନ୍ଧୁ, 2018 ମସିହାରୁ ୟୁନେସ୍କୋ ଦ୍ୱାରା ପ୍ରତିବର୍ଷ ମେ ମାସ 16 ତାରିଖକୁ ପାଳନ କରାଯାଉଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲାଇଟ୍। ଏହି ଦିନଟି ବିଜ୍ଞାନୀ ଥିଓଡର୍ ମେମାନ୍ଙ୍କ ପ୍ରଥମ ଲେଜର୍ ସଫଳ ପରୀକ୍ଷଣକୁ ମଧ୍ୟ ସ୍ମରଣ କରିଥାଏ। ଜାଣିଲେ ଆଜିର ଦିନରେ ଅନେକ କଥା। ଏଥିସହିତ ଆମ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀକୁ ଏଇଠି ଶେଷ କରୁଛୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ମୁକେଶ କୁମାର। भारत और संयुक्त अरब अमीरात ने भारत में रणनीतिक पेट्रोलियम और गैस भंडार स्थापित करने की सहित कई समझौतों पर हस्ताक्षर किए। प्रधानमंत्री नरेंद्र मोदी 5 देशों की यात्रा के दूसरे चरण में नीदरलैंड्स पहुंचे। प्रधानमंत्री ने विदेश यात्रा पर कर लगाने की खबर का खंडन किया। CBSE ने कक्षा 12वीं के विद्यार्थियों के लिए उत्तर पुस्तिकाओं के पुनर्मूल्यांकन की सुविधा शुरू करने की घोषणा की। इसराइल और लेबनान युद्ध विराम को 45 दिन बढ़ाने पर सहमत हुए। थाईलैंड ओपन बैडमिंटन टूर्नामेंट के पुरुष डबल सेमीफाइनल में भारत के सात्विक साईराज रंकी रेड्डी और चिराग शेट्टी की जोड़ी का सामना मलेशियाई जोड़ी से। भारत और संयुक्त

ବିଜ୍ଞାପନ ପରେ ପରେ ଆପଣମାନଙ୍କୁ ସ୍ୱାଗତ। ଶୁଣୁଛନ୍ତି କାର୍ଯ୍ୟକ୍ରମ 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଜିନା ମରନା ତେରେ ସଙ୍ଗ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ହରିହରନ୍ ଏବଂ ଅନୁରାଧା ପୌଡ଼ୱାଲ।

ଏହି ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣିଲେ ଜିନା ମରନା ତେରେ ସଙ୍ଗ ଜିତ, ଜିନା ସିର୍ଫ ମେରେ ଲିଏ, ଜୋ ଜିତା ଓହି ସିକନ୍ଦର, ଜୋଡି ବ୍ରେକର ଏବଂ ଜୋରୁକା ଗୁଲାମଗତ ଚିତ୍ରର କେତୋଟି ଗୀତ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଯେତେବେଳେ ଜଣେ ବ୍ୟକ୍ତି ସୁସ୍ଥ ଥାଏ ତେବେ ସେହି ବ୍ୟକ୍ତି ଖୁସି ଏବଂ ଆନନ୍ଦିତ ରହିଥାଏ। ଜଣେ ନିଜର ସ୍ୱାସ୍ଥ୍ୟକୁ କଦାପି ଅଣଦେଖା କରିବା ଉଚିତ ନୁହେଁ ଏବଂ ସର୍ବଦା ଏପରି କାର୍ଯ୍ୟ କରିବା ଯାହା ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଜଣେ ସୁସ୍ଥ ବ୍ୟକ୍ତି ହୃଦୟ, ମନ ଏବଂ ଶରୀରରୁ ସୁସ୍ଥ ଥାଏ। ଯେତେବେଳେ ଆହତ କିମ୍ବା ଅସୁସ୍ଥ ବ୍ୟକ୍ତି ସର୍ବଦା ସେମାନଙ୍କର ଅସୁସ୍ଥତା ବିଷୟରେ ଚିନ୍ତା କରିଥାନ୍ତି, ତା ସହିତ ଦୁଃଖୀ ଏବଂ ଅସନ୍ତୁଷ୍ଟ ରହିଥାନ୍ତି। ଏହିପରି ନକାରାତ୍ମକତା ସେମାନଙ୍କୁ ଘେରି ରହିଥାଏ। ଯେଉଁଠାରେ ସମସ୍ତେ ସର୍ଟକଟ୍ ଆବଶ୍ୟକ କରନ୍ତି ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଉଦାସୀନ ହେବା ଉଚିତ ନୁହେଁ। ତେଣୁ ଏହା ଯଥାର୍ଥରେ କୁହାଯାଇଛି ଯେ ସ୍ୱାସ୍ଥ୍ୟ ହେଉଛି ସମ୍ପଦ। ଏହା ଜଣଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇଥାଏ। ଏକ ସୁସ୍ଥ ଶରୀର ଏବଂ ମନ କେବଳ ସମୃଦ୍ଧ ଜୀବନଯାପନ କରେ ନାହିଁ, ବରଂ ଜଣେ ବ୍ୟକ୍ତିଙ୍କୁ ସମାଜରେ ଏକ ସକାରାତ୍ମକ ଅବଦାନ ଦେବାରେ ସକ୍ଷମ କରେ। ତେଣୁ ଆମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଏହାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଶ୍ରୋତାବନ୍ଧୁ, ଆମର ହୃଦୟ ରକ୍ତକୁ ଶରୀରର ସବୁ ଜାଗାକୁ ପଠାଇବା ବେଳେ ଧମନୀ ଉପରେ ଯେଉଁ ଚାପ ପଡ଼େ ତାହାକୁ ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ କୁହାଯାଏ। ଏହାକୁ ନିରବ ଘାତକ ବୋଲି ମଧ୍ୟ କୁହାଯାଏ, କାରଣ ଅଧିକାଂଶ ଲୋକଙ୍କୁ ଏହାର କିଛି ଲକ୍ଷଣ ଜଣାପଡ଼େନି, କିନ୍ତୁ ଭିତରେ ଭିତରେ ଏହା ହୃଦୟ, ମସ୍ତିଷ୍କ, କିଡ୍ନି ଓ ଆଖିକୁ କ୍ଷତି ପହଞ୍ଚାଇଥାଏ। ଶ୍ରୋତାବନ୍ଧୁ, ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ ଆଜିର ସମାଜରେ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ସେ ସମସ୍ୟାରୁ ଆମେ କିପରି ଭାବରେ ବର୍ତ୍ତିବା, ତାର କାରଣ କ'ଣ, ପ୍ରତିକାର କ'ଣ ଏବଂ ସଚେତନତା କ'ଣ ରହିଛି, ସାବଧାନତା କ'ଣ ରହିଛି, ସେ ସମସ୍ତ ଦିଗ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଆଜି ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଇପ୍ସିତା ଦାସ, ଭେଷଜ ବିଶେଷଜ୍ଞ, ସଦର ମହକୁମା ଚିକିତ୍ସାଳୟ, ପୁରୀ। ଚାଲନ୍ତୁ ତାଙ୍କ ସହିତ କଥା ହେବା ଏବଂ ସବିଶେଷ ଆଲୋଚନା କରିବା। ମ୍ୟାଡାମ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ଧନ୍ୟବାଦ
0: ମ୍ୟାଡାମ। ଆଜି ଯେମିତି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ କ'ଣ ଏବଂ କ'ଣ ସବୁ ଅସୁବିଧାର ଆମେ ସମ୍ମୁଖୀନ ହେଉଛେ, ତାର ପ୍ରତିକାର କ'ଣ ରହିଛି, ତେଣୁ ପ୍ରଥମେ ଆମେ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବୁ ଯେ ଉଚ୍ଚ ରକ୍ତଚାପ କହିଲେ କ'ଣ ବୁଝିବା।
1: ପ୍ରଥମେ ଆମେ ଜାଣିବା କି ରକ୍ତଚାପ ମାନେ କ'ଣ। ରକ୍ତଚାପ ହେଲା ବ୍ଲଡ୍ ପ୍ରେସର, ଯୋଉଟା କି ଆମର କାର୍ଡିଆକ ଆଉଟପୁଟକୁ ନେଇକି ବେସ୍ କରିକି ଗୋଟେ ରକ୍ତଚାପର କଳନା କରାଯାଏ, ଯେଉଁଥିରେ ସିଷ୍ଟୋଲିକ୍ ପ୍ରେସର ଅଛି। ଉପରଟାକୁ ଆମେ ସିଷ୍ଟୋଲିକ୍ ପ୍ରେସର କହୁ ଆଉ ତଳଟାକୁ ଆମେ ଡାୟାଷ୍ଟୋଲିକ୍ ପ୍ରେସର କହୁ। ତ ଉପରଟା ନର୍ମାଲି ଆମର 120 ରହେ ଆଉ ତଳଟା ହେଉଛି 80 ରହେ। ଉଚ୍ଚ ରକ୍ତଚାପ ମାନେ ସେଇଟା ଯଦି ଭ୍ୟାରି କଲା, ଏଜ୍ ରିଲେଟେଡ୍ ଗୋଟେ ଭ୍ୟାରି କରେ, 140 ଅଧିକ ରହିଗଲା, ତଳଟା ଆମର 90 ଯଦି ଅଧିକ ହେଇଗଲା, ତାହେଲେ ଆମେ ତାକୁ ଉଚ୍ଚ ରକ୍ତଚାପ କହୁଛେ। ବେଳେବେଳେ ଏମିତିଆ ସିଚୁଏସନ୍ ହୁଏ, ମଣିଷ ଯଦି ଚାଲିକି ଆସିଥାଏ ତାର ଉଚ୍ଚ ରକ୍ତଚାପ 140/90 ରହେ, କିନ୍ତୁ ଆମେ ତାକୁ ହଠାତ୍ ଆମେ ଡିକ୍ଲେୟାର କରିବାନି କି ଏଇଟା ଉଚ୍ଚ ରକ୍ତଚାପ। ଆମେ ତାକୁ କିଛି ସମୟ ବସେଇବା, ପୁଣି ଆଉଥରେ ବିପି ମାପିବା। ବିପି ମାପିଲା ପରେ ଯଦି ଦେଖିବା କି ଆମେ ସେଇ ରେଞ୍ଜରେ ପୁଣି ବଢ଼ିକି ରହୁଛି, ତାହେଲେ ଆମେ ତାକୁ କିଛି ଦିନ ପାଇଁ ଲଗାତାର ଭାବରେ ହସ୍ପିଟାଲକୁ ଡାକିବା କିମ୍ବା ଦେଖିବା ଚେଷ୍ଟା କରିବା। କିନ୍ତୁ ନର୍ମାଲି ଲୋକମାନେ ଭାବନ୍ତି କି ହଁ 140/90 ଅଛି ମାନେ ସେଇଟା ବ୍ଲଡ୍ ପ୍ରେସର ନୁହଁ, କିନ୍ତୁ ବ୍ଲଡ୍ ପ୍ରେସର ଯଦି 140/90 ଭିତରେ ବଢ଼ିକି ରହିଗଲା, ତାହେଲେ ସେଇଟା ହାଇପରଟେନସନ୍ରେ ଗଣିତ ହେଇଗଲା।
0: ଉଚ୍ଚ ରକ୍ତଚାପକୁ କାହିଁକି ନିରବ ଘାତକ ବୋଲି କୁହାଯାଏ?
1: ଆଜିକାଲି ଲୋକମାନେ ସବୁ ଜିନିଷକୁ ଇଗ୍ନୋର କରୁଛନ୍ତି, କୁହା କଥା ଯୋଉ ଶୁଣିକି ରହିଯାଉଛନ୍ତି, ଆରେ ତୋର ବ୍ଲଡ୍ ପ୍ରେସର ବଢ଼ିଛି, ତୁ ଏଇଟା ଖାନା ସେଇଟା ଖାନା, ଏଇଟା ଖାଇଲେ ହେଇଯିବ, ତାକୁ ଲୋକାଲ ପ୍ରାକ୍ଟିସ କହୁଛନ୍ତି ସମସ୍ତେ। ଘର ଲୋକଙ୍କ କଥାରେ ଆମେ ଭାବିବା କି ଉଚ୍ଚ ରକ୍ତଚାପ ହେଇନି, ଘରେ ରହିଯିବା, ଡକ୍ଟରଙ୍କ ପରାମର୍ଶ ନବାନି କିମ୍ବା ହସ୍ପିଟାଲ ଗଲେ ଡର ମାଡୁଛି, ସେସବୁ ଜିନିଷକୁ ଆଭଏଡ୍ କରିବା ପାଇଁ ଆମେ ସବୁବେଳେ ସଚେତନା ଇଏ କରୁଛୁ। ଆଉ NCD କ୍ଲିନିକ ଖୋଲିଛି, ନନ୍ କମ୍ୟୁନିକେବଲ ଡିଜିଜ୍, ଯୋଉଟାରେ ଆମର ଡାଇବେଟିସ୍ ରହୁଛି, ବିପି ରହୁଛି, କାହିଁକିନା ଯେହେତୁ ଆମର ବୟସର ହାର ବଢ଼ିଗଲାଣି, ଆଗ କାଳରେ ଯେତେବେଳେ ଅଳ୍ପ ବୟସରେ ମୃତ୍ୟୁ ହେଇଯାଉଥିଲା, ଏବେ ସେଇ ଜିନିଷ ହଉନି, କିନ୍ତୁ ସେଇ ଜାଗାରେ କ୍ରୋନିକ ଡିଜର୍ଡର୍ସ ଗୁଡ଼ାକ ଆଡ୍ ହେଇଛି, ଯେମିତିକି ହାଇ ବ୍ଲଡ୍ ପ୍ରେସର ହେଇଗଲା, ଡାଇବେଟିସ୍ ହେଇଗଲା, ଏଇଟା ନନ୍ କମ୍ୟୁନିକେବଲ ଡିଜିଜ୍। ଏଇ କ୍ଷେତ୍ରରେ ଯଦି ଜଣେ ଡକ୍ଟରଙ୍କ ପରାମର୍ଶ ନ ନେବ, ଘରେ ରହିବ, ତ ସାଇଲେଣ୍ଟଲି ତାର କିଛି ବି ହେଇଯାଇପାରେ, ଯୋଉଟାକି ଆଫେକ୍ଟ ପକେଇବ ଖାସ କରିକି ହାର୍ଟ ଉପରେ ଆଉ ବ୍ରେନ୍ ଉପରେ।
0: ଆଜ୍ଞା ମ୍ୟାଡମ, କେଉଁ ବୟସରୁ ବିପି ଯାଞ୍ଚ କରିବା ନିହାତି ଜରୁରୀ?
1: ଆଜିକାଲି ଛୋଟ ପିଲାଙ୍କୁ ବି ବିପି ହଉଛି, କାହିଁକିନା ଯେହେତୁ ସେମାନେ ଏଇ ଯୋଉ ପ୍ୟାକ୍ଡ କ୍ୟାଣ୍ଡ ଫୁଡ୍, ତାପରେ ସଲ୍ଟି ଚିପ୍ସ ପ୍ୟାକେଟ୍ସ, ଆଇସ୍କ୍ରିମ୍, ଏଗୁଡ଼ାକରେ ବହୁତ ପରିମାଣର ସେମାନେ ଆର୍ଟିଫିସିଆଲ ସଲ୍ଟ କିମ୍ବା ସୋଡିୟମର ପରିମାଣ ବହୁତ ଅଧିକ ରହୁଛି। ଯୋଉ ବି ଚିପ୍ସ ପ୍ୟାକେଟ୍ ଆପଣ ଦେଖିବେ ସେଥିରେ ସୋଡିୟମ ଲେବଲ୍ ଅଧିକ ରହୁଛି। ଯଦି ଆପଣ ଦେଖିଲେ କି ଆପଣଙ୍କର ଛୋଟ ଛୁଆଟାରେ ବି ବିପି ଆଜିକାଲି ରହୁଛି, ମିନିମମ୍ ଆଗରୁ 13-14 ପିଲାଙ୍କର କିଛି ହଉନଥିଲା, କିନ୍ତୁ ଆଜିକାଲି 13-14 ପିଲା ଯେହେତୁ ଅଧିକ ସମୟ ସେମାନେ ସବୁ ପ୍ରକାର ଖେଳ

0: ସବୁ ପ୍ରକାର ପାଠପଢା ସବୁଥିରେ ନିଯୁକ୍ତି ରହୁଛନ୍ତି, ରେଷ୍ଟଲେସ୍ ଜର୍ଣ୍ଣି ହେଇଯାଉଛି ସେମାନଙ୍କ ପାଇଁ ବି। ତ 14-15 ବର୍ଷ ପିଲାଙ୍କର ବି ବିପି ରହୁଛି, ଇଭେନ୍ ତାପରେ 20 ଇୟର୍ସ ପରେ ବି ସେମାନଙ୍କର ବହୁତ ଅଧିକ ମାତ୍ରାରେ ବିପି ରହୁଛି। ଆଉ ଓଲ୍ଡ ଏଜ୍ରେ କମନଲି ବିପିଟା ହେଉଛି ନର୍ମାଲ ପ୍ରୋବ୍ଲେମ।
1: ମ୍ୟାଡମ୍, ଉଚ୍ଚ ରକ୍ତଚାପର ସାଧାରଣ ଲକ୍ଷଣ କ'ଣ ଏବଂ ଲକ୍ଷଣ ନଥିଲେ କ'ଣ ସବୁ ସମସ୍ୟା ମାନ ଉପୁଜିଥାଏ?
0: ଉଚ୍ଚ ରକ୍ତଚାପ ଯଦି ଆପଣଙ୍କର ଅଛି, ଯେମିତି ଡିଜିନେସ୍ ହବ, ନଜିଆ ହବ, ଭୋମିଟିଂ ହବ, GI ରିଲେଟେଡ୍ ସବୁ ପ୍ରୋବ୍ଲେମ ହବ, ଆପଣ ଖାଇଲା ପରେ ବି ଆପଣଙ୍କୁ ଫୁଲ୍ ଫୁଲ୍ ଲାଗିବନି, ଆପଣଙ୍କୁ ଲାଗିବ କି ହଁ ମୋର ପେଟ ପୁରିନି, ତାପରେ ହାତ ଥରିବା, ଟ୍ରେମର ହବା, ଚେଷ୍ଟ ପେନ୍ ହବା, ପାଲ୍ପିଟେସନ୍ ହବା, ସ୍ୱେଟିଂ ହବା, ଆପଣ ହଠାତ୍ ବୁଲିକି ଆସିଲେ ଆପଣଙ୍କ ମୁଣ୍ଡଟା ହଠାତ୍ ବୁଲେଇ ଦବ, ଆପଣ ବସିବେ କିଛି ସମୟ, ତାପରେ ଆପଣଙ୍କୁ ଟିକେ ଠିକ୍ ଲାଗିବ, ତାପରେ ହଠାତ୍ ଆପଣ ଚାଲି ଯାଉଥିବେ ଆପଣଙ୍କୁ ଧଇଁ ସଇଁ ଫିଲ୍ ହବ, ଆପଣଙ୍କ ଶ୍ୱାସ ରୁଦ୍ଧ ହେଲା ଭଳିଆ ଲାଗିବ। ସେ କେସ୍ରେ ଆପଣ ଭାବିବେ ହଁ ମୋର ମୁଣ୍ଡଟା ବୁଲେଇ ଦେଇଛି, ଯଦି ଖରାଦିନ ଅଛି ଭାବିବେ କି ହଁ ଖରାଦିନରେ ଖରାରେ ବୁଲିକି ଆସିଛି ବୋଧେ ହେଇଯାଇଛି, କିନ୍ତୁ ରେଗୁଲାର ମନିଟର କରିବା ବିପି ନିହାତି ଆବଶ୍ୟକ। ଗୋଟେ ଏଜ୍ ଗ୍ରୁପ ପରେ, ଗୋଟେ ଏଜ୍ ଗ୍ରୁପ ମାନେ 35 ଇୟର୍ସ ପରେ, ଆମେ ମୋଷ୍ଟଲି କହୁଛୁ କି ମାନେ ବିଲୋ 30 ଇୟର୍ସ ଆପଣ ଯାହା ଇନଟେକ୍ କଲେ ଚଳିବ, କିନ୍ତୁ ଆଫ୍ଟର 30 ଇୟର୍ସ ଆପଣଙ୍କୁ ଲିପିଡ୍ ପ୍ରୋଫାଇଲ୍ ଆପଣଙ୍କର ଜଗିବାକୁ ପଡ଼ିବ। କୋଲେଷ୍ଟ୍ରୋଲ ଯଦି ଡିପୋଜିସନ୍ ହେଇଯାଉଛି ତାହେଲେ ଆପଣଙ୍କ ବ୍ଲଡ୍ ପ୍ରେସର ଉପରେ ବହୁତ ହି କ୍ଷତିକାରକ ଅଛି। ଆଉ ତାପର ଏଜ୍ ଗ୍ରୁପ 40 ଇୟର୍ସ ପରେ ଆପଣଙ୍କୁ ପ୍ରତି ମାସରେ ଆଟଲିଷ୍ଟ ଥରେ 2 ଥର ଖଣ୍ଡେ ଚେକଅପ୍ କରିବେ। ହେଲ୍ଥ ଚେକଅପ୍ଟା ଆଜିକାଲି ନିହାତି ନେସେସିଟି।
1: ସର୍ବୋପରି କହିପାରିବା ଯେ ଯଦି ଆମେ ନିଜଠାରେ କୌଣସି ବି ଲକ୍ଷଣ ଆମେ ଫିଲ୍ କରୁଛେ ବା ଅନୁଭବ କରୁଛେ, ଡାକ୍ତରଙ୍କର ପରାମର୍ଶ ନେବା ଏବଂ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଚିକିତ୍ସା ପଦ୍ଧତି ଗ୍ରହଣ କରିବା। ତେବେ ମ୍ୟାଡମ୍, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ନକଲେ ଶରୀରର କେଉଁ ଅଙ୍ଗଗୁଡ଼ିକ ଖରାପ ହୋଇପାରେ ବା ପ୍ରଭାବିତ ହୋଇପାରେ?
0: ପ୍ରଥମ କଥା ହେଲା ବ୍ଲଡ୍ ପ୍ରେସର କେଉଁଠୁ ବାହାରୁଛି। ବ୍ଲଡ୍ ପ୍ରେସର କାର୍ଡିଆକ୍ ଆଉଟପୁଟକୁ ନେଇକି ବାହାରୁଛି। କାର୍ଡିଆକ୍ ଆଉଟପୁଟ ମାନେ ଆମର ହାର୍ଟଟା ଯେତେବେଳେ ପମ୍ପ ଆଉଟ୍ କଲା ବ୍ଲଡ୍ଟା, ସେଠାରେ ଆମର ଗୋଟେ ପ୍ରେସର ମେଜର ହେଉଛି। ସବୁଠାରୁ ଉଚ୍ଚ ଯେଉଁଟା ହେଉଛି ସିଷ୍ଟୋଲିକ, ସବୁଠାରୁ ନୀଚ ଯେଉଁଟା ଆମକୁ ଫିଲ୍ ହେଉଛି ସେଟା ହେଉଛି ଡାଇଷ୍ଟୋଲିକ। ଯେତେବେଳେ ହଠାତ୍ ହାର୍ଟଟା ପମ୍ପ କରିବା ଭୁଲିଯିବ କିମ୍ବା ପମ୍ପ ସ୍ଲୋ କରିଦେବ, ସେତେବେଳେ ସେଟା ହାଇପରଟେନସନ୍ ହେଇଯିବ। ଯେତେବେଳେ ଓଭରଫ୍ଲୋ ହେଇଯିବ ସେତେବେଳେ ସେଟା ହାଇପରଟେନସନ୍, ଯେଉଁଟାକୁ କୁହାଯାଉଛି ଉଚ୍ଚ ରକ୍ତଚାପ। ସେତେବେଳେ ସେଟା ଖାସ କରିକି ଆମର ହାର୍ଟ ଉପରେ ପ୍ରେସର ପକାଇବ, ତାପରେ ସେଟା ବ୍ରେନ୍ ଉପରେ ପ୍ରେସର ପକାଇବ, ତାପରେ ମଲ୍ଟି ଅର୍ଗାନ୍ ଫେଲିୟର ଉପରେ ପ୍ରେସର ପକାଇବ। ଯଦି ଆମେ ମେଡିସିନ୍ କଣ୍ଟିନ୍ୟୁଅସ୍ଲି ନ ଖାଇବା କିମ୍ବା ଚେକଅପ୍ ନ କରିବା କିମ୍ବା ବିପିଟାକୁ କଣ୍ଟ୍ରୋଲରେ ନ ଆଣିବା, କାହିଁକିନା ମେଜର ଅର୍ଗାନ୍ ହେଲା ହାର୍ଟ, ତାପରେ ହେଲା ଆମର ବ୍ରେନ୍, ତାପରେ ହେଲା ଆମର ଲଙ୍ଗସ୍ ଆଉ କିଡ଼ନୀ, ଏଇ 4ଟି ଅର୍ଗାନ୍ ଉପରେ ସେ ନିହାତି ଭାବରେ ପ୍ରେସର ପକାଇବ।
1: ମ୍ୟାଡମ୍, ଘରେ ବାପା ମାଙ୍କୁ ବିପି ଥିଲେ ପିଲାମାନଙ୍କ ଠାରେ ଏହି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି?
0: ନାଇଁ, ସେମିତି କୌଣସି ଇଏ ନାହିଁ, ଆଥିରେ ଜେନେଟିକ୍ ରିଲେସନ୍ କିଛି ନାହିଁ ବିପି ଉପରେ। ଏଇଟା ହେଲା ଆମର ଆଜିକାଲି ଡେ ଟୁ ଡେ ଆକ୍ଟିଭିଟିଜ୍, ଆଉ ଆମେ ଯୋଉ ଫାସିଲିଟି ଗୁଡ଼ାକର ଦୂର ଉପଯୋଗ କରୁଛେ, ମାନେ ଯୋଉଟାକି ପ୍ରପର୍ଲି ୟୁଟିଲାଇଜ୍ କରୁନେ, ମାନେ ଲେଥାର୍ଜିକ୍ ହେଇଯାଉଛେ, ଏକ୍ସରସାଇଜ୍ କରୁନେ, ଯାହା ବି ଜଙ୍କ୍ ଫୁଡ୍ ହେଲା ଖାଇଦେଲେ, ସଲ୍ଟି ଆଇଟମ୍ସ ଖାଇଦେଲେ, ମେନ୍ ହେଲା ସଲ୍ଟ। ସଲ୍ଟ ଇନ୍ଟେକ୍କୁ ଯଦି ଆମେ କଣ୍ଟ୍ରୋଲରେ ନେବା ତାହେଲେ ଆମର ବିପି ବହୁତ ମାତ୍ରାରେ କମିଯିବ। ଆଉ ତାପରେ ସ୍ଟ୍ରେସ୍, ତାପରେ ୱାର୍କଲୋଡ୍ ଏତେ ହେଲାଣି, ଲୋକ 6-7 ଆୱାର୍ ଶୋଉ ନାହାନ୍ତି, ମେନ୍ ହେଲା ସ୍ଲିପ୍ ଡିସଅର୍ଡର୍ସ, ସେଇଥିପାଇଁ ଏଇଟା ବହୁତ ଡେଭଲପ୍ ହେଇଯାଇଛି।
1: ମ୍ୟାଡମ୍, ମୋଟାପଣ ଏବଂ ଉଚ୍ଚ ରକ୍ତଚାପ ଏହା ଭିତରେ ସମ୍ପର୍କ କ'ଣ?
0: ମୋଟାପଣ ଆପଣଙ୍କର ଯଦି ବଢ଼ିଲା ତାହେଲେ ଜାଣିବେ ଆପଣଙ୍କର ବଡିରେ କୋଲେଷ୍ଟ୍ରୋଲ ଲେବଲ୍ ବି ବଢ଼ିବ। କୋଲେଷ୍ଟ୍ରୋଲ ଲେବଲ୍ ବଢ଼ିଲା ମାନେ ଆପଣଙ୍କ ସେଇ ଯେତିକ ସବୁ ଆର୍ଟେରିଜ୍ ଅଛି ତାଥିରେ ଯାଇକି ଡିପୋଜିଟ୍ ହେଲା, କୋଲେଷ୍ଟ୍ରୋଲ ଲେବଲ୍ ଡିପୋଜିଟ୍ ହେଲା, ତ ପ୍ରପର୍ଲି ପମ୍ପ ଆଉଟ୍ ହେଇପାରିବନି। ମେନ୍ ମେକାନିଜିମ୍ ହେଲା, ମୁଁ ଯେମିତି ପ୍ରଥମରୁ କହିଛି, କାର୍ଡିଆକ୍ ଆଉଟ୍ପୁଟ୍କୁ ଡିପେଣ୍ଡ କରିକି ଆମର ବ୍ଲଡ୍ ପ୍ରେସର ଆଇଦର ବଢ଼ିବ ନହେଲେ କମିବ। ଯଦି କମିଲା ତାହେଲେ ଜାଣିଲେ କି ଆମର ବ୍ଲଡ୍ ଫ୍ଲୋ ଠିକ୍ସେ ହେଉନି, ସେଇଟା କାର୍ଡିଆକ୍ ରିସ୍କ ଉପରେ ବେଶୀ ଆଫେକ୍ଟ କରୁଛି, ଆଉ ଯଦି ବଢ଼ି ଚାଲିଲା ସେଇଟା ବି କାର୍ଡିଆକ୍ ରିସ୍କ ଉପରେ ଆଫେକ୍ଟ କରୁଛି, ଯେଉଁଟା ମୋଟାପଣ ସାଙ୍ଗରେ ଡାଇରେକ୍ଟଲି ପ୍ରପୋର୍ସନାଲ, ମାନେ ଆମର ଲିପିଡ୍ ପ୍ରୋଫାଇଲ୍ ବଢ଼ିଲା, କୋଲେଷ୍ଟ୍ରୋଲ ବଢ଼ିଲା, ଆଉ ରକ୍ତଚାପ ବଢ଼ି ଚାଲିଲା।
1: ମ୍ୟାଡମ୍, ଆମେ ଯଦି ଗର୍ଭାବସ୍ଥା କଥା ଆଲୋଚନା କରିବା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ କେତେ ବିପଦଜନକ?
0: ଗର୍ଭାବସ୍ଥାରେ ବହୁତ ବିପଦଜନକ, ସେଇଥିପାଇଁ ଆମର ପ୍ରତି ଚେକଅପ୍ରେ ଥରେ ଥରେ ବିପି ନିହାତି ଚେକଅପ୍ କରାଯାଏ। ଆଉ ଯେଉଁମାନଙ୍କର ବିପି ବଢ଼ିକି ରହୁଛି ସେମାନଙ୍କୁ ଏକ୍ଲେମ୍ପସିଆ ଡିକ୍ଲାର କରିକି ସେମାନଙ୍କୁ ଅଲଗା ଟ୍ରିଟମେଣ୍ଟ ଦିଆଯାଏ, କାହିଁକି ନା ହଠାତ୍ ଉଚ୍ଚ ରକ୍ତଚାପ ହେଇଗଲେ ମିସ୍ କ୍ୟାରେଜ୍ ବି ହେଇଯାଇପାରେ, ବେବି ଉପରେ ବି ପ୍ରେସର ପଡ଼ିଯାଇପାରେ। ତ ସେଥିପାଇଁ ଗର୍ଭାବସ୍ଥାରେ ଏଇ ଯେଉଁ ଉଚ୍ଚ ରକ୍ତଚାପଟାକୁ ଜଗିବା ନିହାତି ଦରକାର, କିନ୍ତୁ ଗର୍ଭାବସ୍ଥାରେ ମୋଷ୍ଟ କମନ୍ ହେଲା କି ଉଚ୍ଚ ରକ୍ତଚାପ ବଢ଼ିବାଟା, ମୋଷ୍ଟ କମନ୍ ସେଟା ହିଁ ହୁଏ ତା ସିମ୍ପଟମ୍।
1: ତେବେ ମ୍ୟାଡମ୍, ଦିନକୁ କେତେ ଲୁଣ ଖାଇବା ସୁରକ୍ଷିତ ଏବଂ କେଉଁ କେଉଁ ଖାଦ୍ୟରେ ଲୁଣ ଲୁକାୟିତ ଭାବରେ ରହିଥାଏ?
0: ଆମେ ମୋଷ୍ଟଲି ଯେତେବେଳେ ଗୋଟେ ବିପି ଡିଟେକ୍ଟ ହୁଏ ସେତେବେଳେ ଆମେ ତାଙ୍କୁ କହୁ ସଲ୍ଟ ରେଷ୍ଟ୍ରିକ୍ଟେଡ୍ ଡାଏଟ୍, ତା ମାନେ ନୁହଁ କି ଆମେ ଅଲଣ ଖାଇବା। ସଲ୍ଟ ରେଷ୍ଟ୍ରିକ୍ଟେଡ୍ ଡାଏଟ୍ ମାନେ ଆମେ ଯେତିକି ଖାଦ୍ୟ ଖାଉଛେ ସେଇଟା ଯଦି ଆମ ପାଟିକୁ ସ୍ୱାଦ ଲାଗୁଛି ଆମେ ତାଠାରୁ ଟିକେ ରେଷ୍ଟ୍ରିକ୍ସନରେ ଖାଇବା, ଟିକେ କମ୍ ଲୁଣରେ ଖାଇବା, ଯେଉଁଟା ଆମକୁ ଅଲଣା ଲାଗିଲେ ବି କିନ୍ତୁ ଲୁଣ ଥିବ, କିନ୍ତୁ ଅଲଣା ଲାଗିବା ଦରକାର।
1: ତାମାନେ ଆମେ କହିପାରିବା ଯେ ଯଦି ଆମେ ଜିଭର ସ୍ୱାଦକୁ କମେଇ ଦେବା ତେବେ ଆମେ ସୁସ୍ଥ ରହିପାରିବା। ମ୍ୟାଡମ୍, ବିପି କମାଇବା ପାଇଁ ଏମିତି କିଛି ବ୍ୟାୟାମ ରହିଛି କି ଯାହାକୁ ଆମେ ଅନୁସରଣ କରିପାରିବା?
0: ଆମର ମେନ୍ ହେଲା ଲାଇଫ୍ ଷ୍ଟାଇଲ୍ ମଡିଫିକେସନ୍। ପ୍ରଥମ କଥା, ପ୍ରଥମେ ଆମେ ସକାଳୁ ଉଠିକି ଆମେ ଯେମିତି ନର୍ମାଲ ଆଗରୁ ଲୋକ ପରିଶ୍ରମ କରୁଥିଲେ, ତ ତାଙ୍କର ପରିଶ୍ରମ ଦ୍ୱାରା ଝାଳ ବୋହି ଯାଉଥିଲା, ଝାଳ ବୋହିବା ଦ୍ୱାରା ବହୁତ ପରିମାଣରେ ଆବର୍ଜନା ଜିନିଷ ସବୁତକ ସ୍ୱେଟିଂରେ ଡିସ୍କାର୍ଡ ହେଇଯାଉଥିଲା, କିନ୍ତୁ ଆଜିକାଲି ନା ଆମେ ୱାଟର ଇନଟେକ୍ ପ୍ରପର୍ ଅଛି, ନା ଖାଦ୍ୟ ପ୍ରପର୍ ଅଛି, ନା ଆମର ଭେଜିଟେବଲ୍ସ ଲୋକ ଖାଉଛନ୍ତି, ଲୋକ ଚାହୁଁଛନ୍ତି କେମିତି ଫାଷ୍ଟ ଫୁଡ୍, ମାନେ ଯେଉଁ ଫୁଡ୍ଟା ଫାଷ୍ଟଲି ଆମକୁ ଦେଇଦେବେ ଆମେ ସେଇଟା ସ୍ୱାଦ ଲାଗିବ ଆମେ ଖାଇଦେବା, ଏକ୍ସଟ୍ରା ଲୁଣ ବି ଲୋକ ଲଗେଇକି ଖାଉଛନ୍ତି। ତ ଯଦି ଲାଇଫ୍ ଷ୍ଟାଇଲ୍ ମଡିଫିକେସନ୍ ହବ, ଏକ୍ସରସାଇଜ୍ ଆମେ ସକାଳୁ ଉଠିକି

0: ସେମିତି କିଛି ନାହିଁ, କୌଣସି ଜାଗାରେ ଲେଖା ହେଇନି, ଆମ ବହିରେ କୌଣସି ଜାଗାରେ ଲେଖା ହେଇନି କି ଡ୍ରାଷ୍ଟିକ ଏକ୍ସରସାଇଜ କି ହେଭି ୱେଟ ଲିଫ୍ଟିଂ କଲେ ବିପି କମିଯିବ, ସେମିତି କୌଣସି ଜାଗାରେ ଲେଖା ହେଇନି। ନର୍ମାଲ ଏକ୍ସରସାଇଜ ବଡିକୁ ଯେତିକି ଦରକାର, ଆମ ସ୍ୱେଟ ଯେତିକି ବାହାର କରିବା ଦରକାର, ଆମେ ଯଦି ସେତିକି ସ୍ୱେଟ ଦିନକୁ ବାହାର କରିଦଉଛେ, ତାହେଲେ ଆମର ଏଇ ଯୋଉ ଲାଇଫ ଥ୍ରେଟନିଂ ଡିଜିଜଟା ଯେମିତିକି ବିପି ସେଟା ରହିବ ନାହିଁ।
1: ଆଜ୍ଞା ମ୍ୟାଡମ, ତାହେଲେ ଆମେ କହିପାରିବା କି ଜୀବନଶୈଳୀ ବହୁତ ମାତ୍ରାରେ ପ୍ରଭାବ ପକାଉଛି?
0: ଲାଇଫଷ୍ଟାଇଲ ମଡିଫିକେସନ ବହୁତ ମାତ୍ରାରେ ପରିବର୍ତ୍ତନ କରାଏ, ତା ସାଙ୍ଗରେ ଖାଦ୍ୟ।
1: ତେବେ ମ୍ୟାଡମ, ଚିନ୍ତା ଆଉ ଟେନସନ ଏଇ ଦୁଇଟାକୁ କମାଇବା ପାଇଁ ଆମେ କ'ଣ କରିପାରିବା?
0: ଏଇଟା ଗୋଟେ ହର୍ମୋନାଲ ଚେଞ୍ଜେସ, ଷ୍ଟ୍ରେସ ନେଲେ ଆମର ହର୍ମୋନ ଚେଞ୍ଜେସ ହବ ଯୋଉଟାକି ବିପିକୁ ଟ୍ରିଗର କରିବାରେ ସାହାଯ୍ୟ କରେ। ସେଟା ଗୋଟେ ତାର ସେଟା ଗୋଟେ କଜ ବି ହେଇଥାଇପାରେ, ସେଟା ଗୋଟେ ସିମ୍ପଟମ୍ ବି ହେଇଥାଇପାରେ। କିନ୍ତୁ ଷ୍ଟ୍ରେସକୁ ରିଲିଫ କରିବା ପାଇଁ ଆମକୁ ତ ମେଡିଟେସନ ନିହାତି ଦରକାର, ଆମକୁ ଏକ୍ସରସାଇଜ କରିବା ଦରକାର, ତାପରେ ଲାଇଫଷ୍ଟାଇଲ ମଡିଫିକେସନ, ବାଲାନ୍ସ ଅଫ୍ ୱାର୍କ ଆଉ ସ୍ଲିପ, ଏଇ ତିନିଟା ଯାକ ନିହାତି ପ୍ରପୋର୍ସନେଟ୍ ଇଚ୍ ଅଦର।
1: ଆଜ୍ଞା, ତେବେ ମ୍ୟାଡମ ଆମେ ବିପିକୁ କେତେ ଦିନ ଅନ୍ତରରେ ମାପିବା ଦରକାର ଏବଂ ଘରେ ଯୋଉ ମାପୁଛେ ସେଟା କେତେ ଦୂର ଠିକ?
0: ଆଜିକାଲି ସବୁତକ ଅଟୋମେଟିକ ବିପି ମେସିନ ହେଇଯାଇଛି,
1: ଡିଜିଟାଲ
0: ହେଇଯାଇଛି, କାହିଁକି ନା ଯେହେତୁ ମର୍କ୍ୟୁରିଟା ପଏଜନସ ବୋଲି ଡିକ୍ଲାର ହେଇଛି, ତେଣୁ ଆମେ ମ୍ୟାକ୍ସିମମ ଅଟୋମେଟିକ ମେସିନରେ ହିଁ ସମସ୍ତେ ମାପୁଛନ୍ତି। ଯେଉଁମାନଙ୍କର ଡିଟେକ୍ଟ ହେଇଯାଇଛି ଅଲରେଡି, ସେମାନେ ବିପି ପେସେଣ୍ଟ, ବିପି ହୋଲ୍ଡର ଅଛନ୍ତି 10 ଇୟର୍ସ କି 15 ଇୟର୍ସ ହେଲାଣି, ସେମାନଙ୍କୁ ଆମେ ସବୁବେଳେ କହୁ କି ଆପଣ ଘରେ ଗୋଟେ ମେସିନ ରଖିଥିବେ, ପ୍ରତି 15 ଦିନ ହଉ କି ପ୍ରତି 20 ଦିନ ଥରେ ଇଣ୍ଟରଭାଲରେ ଆପଣ ମାପୁଥିବେ, ସେଟାକୁ ରେକର୍ଡ କରୁଥିବେ। ଯଦି କିଛି ଆପଣଙ୍କୁ ଅସୁବିଧା ଲାଗୁଥାଏ କିମ୍ବା ସିମ୍ପଟମ ଆପଣଙ୍କର ଟ୍ରିଗର ହଉଥାଏ, ତାପରେ ଆମେ ସବୁ ପେସେଣ୍ଟ, ଯୋଉ ପେସେଣ୍ଟ ଗୁଡ଼ାକ ଆକ୍ୟୁଟଲି ଡିଟେକ୍ଟ ହେଇଛନ୍ତି କି ହଁ ଆଙ୍କର ବିପି ଏବେ ଡିଟେକ୍ଟ ହେଇଛି, ଏମାନେ ପ୍ରତି ମାସରେ ଆମ ପାଖକୁ ନିହାତି ଆସିବା ଦରକାର। ଆମେ ବିପି ମାପିଦେବୁ, ଆମେ ଆପଣଙ୍କୁ ମେଡିସିନ ପ୍ରୋଭାଇଡ କରିବୁ। ତାପରେ ସେକେଣ୍ଡ ହେଲା କି ଗୋଟେ ପ୍ରେଗନେଣ୍ଟ ଲେଡିର ଯଦି ମନେକର ଡିଟେକ୍ଟ ହେଇଛି, ତାକୁ ଆମେ ସେମିତି କହିଥାଉ କି ତାଙ୍କ ଘର ଲୋକଙ୍କୁ ବୁଝେଇଥାଉ କି ଆପଣଙ୍କ ସ୍ତ୍ରୀର ବିପି ଏମିତି ଟ୍ରିଗର ହେଇକି ଅଛି, ଇନକେସ୍ ଆପଣ କିଛି ବି ଫିଲ୍ କଲେ ଆବ୍ନର୍ମାଲ ତା ବିହେଭିୟରରେ କିମ୍ବା ତା ସିମ୍ପଟମ୍ସରେ, ତାକୁ ଆପଣ ଇମିଡିଏଟଲି ଆଣିକି ଏଠିକି ଦେଇଦେବେ।
1: ମନକୁ ଗୋଟେ ପ୍ରଶ୍ନ ଆସେ, ଯେଉଁମାନଙ୍କ ଠାରେ ଡାଇବେଟିସ ଥାଏ ସେଇମାନଙ୍କ ଠାରେ ବିପିର ମାତ୍ରା ହାଇ ଥାଏ, ଯାହାଫଳରେ କି ସେମାନଙ୍କର ଷ୍ଟ୍ରୋକର ଆଶଙ୍କା ମଧ୍ୟ ଉପୁଜିଥାଏ, ତ ସେ ସମ୍ପର୍କରେ ସମ୍ୟକ ଧାରଣା ଦିଅନ୍ତୁ।
0: ଡାଇବେଟିସଟା ଗୋଟେ ଏଣ୍ଡୋକ୍ରାଇନ୍ ଡିସଅର୍ଡର, ଯୋଉଟା ପାନକ୍ରିଆଟାଇଟିସ ଉପରେ ହିଁ ଡିପେଣ୍ଡ କରୁଛି। ଡାଇବେଟିସ ବଢ଼ିଲେ ସୁଗାର ମାତ୍ରା ବଢ଼ିଲା, ତ ବଡି ବଡି ସବୁବେଳେ ଡିମାଣ୍ଡ କଲା କି ହଁ ମୋତେ ସୁଗାର ମିଳୁଥାଉ, ମୁଁ ସୁଗାର ଜନିତ ଇନ୍ସୁଲିନ ଇଏ କ୍ରିଏଟ୍ କରିବା ବନ୍ଦ କରିଦେବି, ଯେଉଁଥିପାଇଁ ଆମେ ଆଉଟସୋର୍ସରୁ ଇନ୍ସୁଲିନ ତାକୁ ଦେଉଛେ ସେଟା କଣ୍ଟ୍ରୋଲ କରି ରଖିବା ପାଇଁ ସୁଗାରଟାକୁ। ତ ଏଣ୍ଡୋକ୍ରାଇନ୍ ଡିସଅର୍ଡର ସାଙ୍ଗରେ ଯେତେବେଳେ କାର୍ଡିଓଭାସ୍କୁଲାର ସିଷ୍ଟମଟା ମିଶିଯିବ, ସେଇଟା ଆଇଦର ବ୍ରେନ୍ରେ ଷ୍ଟ୍ରୋକ୍ କରିପାରେ ନହେଲେ ହାର୍ଟରେ ଷ୍ଟ୍ରୋକ୍ କରିପାରେ।
1: ତେବେ ମ୍ୟାଡମ ଆମେ କହିପାରିବା କି ଯେ ଡାଇବେଟିସ ଆଉ ଉଚ୍ଚ ରକ୍ତଚାପ ଦୁଇ ଜଣ ଭାଇ ଭାଇ?
0: ନାଇଁ, ସେମାନେ ଭାଇ ଭାଇ ତ ନୁହନ୍ତି, ଏଇଟା ଏଣ୍ଡୋକ୍ରାଇନ୍ ଡିସଅର୍ଡରଟା ଆଉ ଏଇଟା ଆମର ବ୍ଲଡ୍ ଡିସଅର୍ଡରଟା, ଯେହେତୁ ବ୍ଲଡ୍ ପ୍ରେସର ଉପରେ ଡିପେଣ୍ଡ କରୁଛି, କାର୍ଡିଆକ ଆଉଟପୁଟ ଉପରେ ଡିପେଣ୍ଡ କରୁଛି, ଭାଇ ଭାଇ ନୁହନ୍ତି। କିନ୍ତୁ ଏଇ ଡିସଅର୍ଡରକୁ ସାଇମଲଟେନିୟସଲି ସାଥେ ସାଥେ ନେଇକି ଗଲେ ଏଇଟା ଗୋଟେ ରିସ୍କ ଫ୍ୟାକ୍ଟର କ୍ରିଏଟ୍ କରୁଛି, ହଁ ଆଗକୁ ଯାଇକି ଯଦି ମୋର ଏଇଟା କଣ୍ଟ୍ରୋଲ ନ ରୁହେ, ଏଇଟା ନିଶ୍ଚୟ ଦିନେ ନା ଦିନେ ସିଭିଏ କରିପାରେ, ସିଭିଏ ମାନେ ବ୍ରେନ୍ରେ ଷ୍ଟ୍ରୋକ୍ କରିପାରେ, ନହେଲେ କାର୍ଡିଓଭାସ୍କୁଲାର ଆଟାକ୍ ଆଉ ଗୋଟେ କରୋନାରୀ ଆର୍ଟେରୀ ଡିଜିଜ୍, କରୋନାରୀ ମାନେ ଆମର ହାର୍ଟ ଉପରେ ପ୍ରେସର ପକେଇପାରେ।
1: ତେବେ ମ୍ୟାଡମ ମୁଖ୍ୟ କାରଣ ସବୁ କ'ଣ ରହିଛି ଜଣଙ୍କ ଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିଥାଏ?
0: ମୁଖ୍ୟ କାରଣ ହେଲା, ପ୍ରଥମ ହେଲା ଲାଇଫଷ୍ଟାଇଲ ମଡିଫିକେସନ, ଯୋଉଟା ମୁଁ କହିଛି ମୂଳରୁ। ଲାଇଫଷ୍ଟାଇଲ ମଡିଫିକେସନ ପରେ ଯେମିତି କ୍ରୋନିକ ଡିସଅର୍ଡର, ଯେମିତି ଆପଣ କହିଲେ ଡାଇବେଟିସ ହେଇଗଲା, ତାପରେ ହେଲା ଅନିଦ୍ରା ରହିବା, ସ୍ଲିପଲେସନେସ୍ ଡିସଅର୍ଡର୍ସ ଗୁଡ଼ାକ ରହିଗଲା, ତାପରେ ଗୋଟେ ହେଲା ପ୍ରେଗନେନ୍ସି ରିଲେଟେଡ୍ ଡିସଅର୍ଡର୍ସ ରହିଗଲା। ଏଇ 4ଟି ପଏଣ୍ଟ ମୁଖ୍ୟ ଆମେ ଆଧାର କରିକି ଆମେ ଭାବୁ କି ହଁ ଏ ଲୋକର ନିଶ୍ଚୟ ଡାଇବେଟିସ କିମ୍ବା ବିପି ଥାଇପାରେ।
1: ଆଜ୍ଞା, ତେବେ ମ୍ୟାଡମ ଡାକ୍ତର ବିପି ଔଷଧ ଦେଲେ କେତେ ଦିନ ଖାଇବାକୁ ପଡିବ? ନିଜେ ଯଦି ଔଷଧ ଖାଇବା ଆମେ ବନ୍ଦ କରିଦେବା, ତେବେ କେଉଁ ସବୁ ସମସ୍ୟା ମାନ ଆମ ସାମ୍ନାକୁ ଆସିଥାଏ?
0: ଇନିସିଆଲ ଷ୍ଟେଜରେ ଯେତେବେଳେ ଗୋଟେ ପେସେଣ୍ଟ ଆସେ, ଆମେ ତାକୁ 5ରୁ 6 ଦିନ ଭିତରେ କିମ୍ବା 15 ଦିନ ଭିତରେ ଡିଟେକ୍ଟ କରୁ କି ବାରମ୍ବାର ବିପି ଚେକଅପ୍ କଲା ପରେ ଯେତେବେଳେ ଡିଟେକ୍ଟ କରୁ କି ହଁ ତମର ବିପି ହେଇଛି, ତମକୁ ଲାଇଫ ଟାଇମ୍ ମେଡିସିନ ଖାଇବାକୁ ପଡିବ, ତ ତାର ପ୍ରଥମ ସକ୍ ପଶିଯାଇକି ଆରେ ଆମେ ମାସେ ଯାକ ମେଡିସିନ କେମିତି ଖାଇବୁ, ମାସେ ଯାକ ଖାଇବୁ ଆଉ ମାସେ ପରେ ମ୍ୟାଡମ ଆମେ ବନ୍ଦ କରିଦେବୁ କି? ତ ଆମର ଆନ୍ସର ହେଲା କି ନାଇଁ, ଏଇଟା ଗୋଟେ ଯେହେତୁ ଆପଣଙ୍କର ଅଲରେଡି ଡିସଅର୍ଡରଟା ବ୍ଲଡ୍ରେ ଷ୍ଟାର୍ଟ ହେଇଗଲାଣି, ଆପଣ ପ୍ରଥମେ ମେଡିସିନ ଖାଆନ୍ତୁ। ମେଡିସିନକୁ କୌଣସି ମୁହୂର୍ତ୍ତରେ ବି ଆପଣ ଭାବିବେନି କି ଆଜି ମୋର ମୁଣ୍ଡ ବୁଲଉନି ମାନେ ମୁଁ ଆଜି ଖାଇବି ନାହିଁ, ଏ ମେଡିସିନଟାକୁ କଣ୍ଟିନ୍ୟୁଅସଲି ଇଚ୍ ଡେରେ ସେମ୍ ଟାଇମିଂରେ ଖାଇବେ, ପ୍ରତିଦିନ କଣ୍ଟିନ୍ୟୁଅସଲି ଖାଇବେ, ଆଉ ଆର ମାସ ବେଳକୁ ମେଡିସିନ ସରିବାର 2-3 ଦିନ ପୂର୍ବରୁ ଆପଣ ଯେମିତି ହେଲେ ଆମ ପାଖରେ ଆସିକି ପହଞ୍ଚିବେ, ତାକି ଆପଣଙ୍କର ମେଡିସିନ କଣ୍ଟିନ୍ୟୁ ହବ କିମ୍ବା ଡୋଜ୍ ରେଡ୍ୟୁସ୍ ହବ ଆମେ କହିଲା ପରେ ହିଁ ଆପଣ କରିବେ। ବହୁତ ପେସେଣ୍ଟ ଅଛନ୍ତି ଯେଉଁମାନେ ମନକୁ ମନ ମେଡିସିନ ବନ୍ଦ କରିଦିଅନ୍ତି, କୁହନ୍ତି ଆମର ତ ମୁଣ୍ଡ ବୁଲଉନି, ଆମେ 4 ମାସ 5 ମାସ ହେଲାଣି ବନ୍ଦ କରିଦେଇଛୁ, ସେଇମାନଙ୍କ କ୍ଷେତ୍ରରେ ରିସ୍କ ଫ୍ୟାକ୍ଟରଟା ବହୁତ ଅଧିକ ମାତ୍ରାରେ ବଢ଼ିଯାଏ, ଆଉ ସେଇମାନଙ୍କ କ୍ଷେତ୍ରରେ ହିଁ ସେରିବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟ ହୁଏ, ଯେଉଁଟାକି ଆମର ଷ୍ଟ୍ରୋକ୍ କୁହାଯାଏ, ବ୍ରେନ୍ ଷ୍ଟ୍ରୋକ୍ ହୁଏ।
1: ଆଜ୍ଞା, ତ ନିଜେ ନିଜର ଡାକ୍ତର ନବନି, ଆମେ ଯଦି ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଚିକିତ୍ସା ପଦ୍ଧତି ଗ୍ରହଣ କରିବା, ତେବେ ଆମେ ସୁସ୍ଥ ରହିପାରିବା।
0: ଆମେ ବାରମ୍ବାର ଆକ୍ଚୁଆଲି ପେସେଣ୍ଟ ମାନଙ୍କୁ ଆପଣ ଗୁଗୁଲ ଡାକ୍ତର ହୁଅନ୍ତୁନି, ଆପଣ ଆମ ପରାମର୍ଶ ନିଅନ୍ତୁ। ଆମେ ଯୋଉ ପାଠକୁ କି ଆମେ ଯୋଉ ବିଦ୍ୟାକୁ ପାଇଛୁ ଆମେ ସେଟା ଫଲୋ କରିଛୁ, ସେଟା ବହୁ ଜଣଙ୍କ ଉପରେ ଏକ୍ସପେରିମେଣ୍ଟ ହେଲା ପରେ ସେଟା ଯାଇକି ଦୁନିଆକୁ ଆସିଛି କି ହଁ ଏଇ ମେଡିସିନ ଖାଇବା ଦ୍ୱାରା ଗୋଟେ ପେସେଣ୍ଟ ସୁସ୍ଥ ସବଳ ରହିପାରିବ।

0: ନିହାତି ଭାବରେ ଆମେ ଯଦି କହିପାରିବା ମ୍ୟାଡମ୍, ଏଇ ଯୋଉ ବିପି ମେଡିସିନ ରହୁଛି ଆମକୁ ଜୀବନ ସାରା ଖାଇବାକୁ ପଡିବ।
1: ଯଦି ଲାଇଫ ଷ୍ଟାଇଲ ମଡିଫିକେସନ ହେଇଗଲା, ତାଙ୍କ ବିପି କଣ୍ଟ୍ରୋଲ ରହିଲା ବହୁତ ଦିନ ବିନା ସିମ୍ପଟମରେ, ୟଙ୍ଗ ଏଜ୍ ର ଲୋକ ଅଛନ୍ତି ତାଙ୍କର ବିପି ମଡିଫିକେସନ ହେଇଯାଉଛି, କିନ୍ତୁ ଓଲ୍ଡ ଏଜ୍ ଅଛି ସେମାନଙ୍କର ବିପି ଯଦି ମଡିଫିକେସନ ନ ହେଇପାରିଲା ସେମାନେ କଣ୍ଟିନ୍ୟୁଅସଲି ସେ ମେଡିସିନ ଲାଇଫ ଟାଇମ୍ ଖାଇବେ।
0: ଆଜ୍ଞା ମ୍ୟାଡମ୍, ଆମେ ଯଦି ଔଷଧ ଖାଉଥିଲେ ମଧ୍ୟ କେଉଁ ସବୁ କଥା ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିଥାଏ?
1: ଔଷଧ ଖାଉଥିଲେ ମଧ୍ୟ ମୁଁ କହିଲା ଭଳିଆ ଓଭର ସଲ୍ଟି ଆଇଟମ୍ସ ଖାଇବେ ନାହିଁ, ସଲ୍ଟ ରେଷ୍ଟ୍ରିକ୍ଟେଡ୍ ଡାଏଟ୍ ସବୁବେଳେ କୁହାଯାଏ। ଯଦି ଆପଣଙ୍କର କିଡ଼ନୀ ଜନିତ କୌଣସି ରୋଗ ନାହିଁ ଆଉ ଆପଣଙ୍କର ବିପି ଅଛି, ତାହେଲେ ଆପଣ 4 ଲିଟର ଅଧିକ ପାଣି ଇନଟେକ୍ କରିବେ, କାହିଁକିନା ସେଇଟା ଡାଇୟୁରେଟିକ୍ ଭଳିଆ କାମ କରିବ। ଆପଣ ଯେତେ ପାଣି ପିଇବେ ସେତେ ପରିମାଣର ସୋଡ଼ିୟମ୍ ଆପଣଙ୍କ ବଡ଼ିରୁ ଲସ୍ ହେବ, ଆଉ ଯେଉଁଟାକି ଆପଣଙ୍କ ବ୍ଲଡ୍ଟାକୁ କଣ୍ଟ୍ରୋଲ କରିକି ରଖିବ। ଯଦି ଲିପିଡ୍ ଅଛି, ଆପଣଙ୍କର କୋଲେଷ୍ଟ୍ରଲ୍ ଅଛି, ଆପଣ ତେଲ ଜାତୀୟ ଆଇଟମ୍କୁ ମନା କରିବେ, ମୋଷ୍ଟଲି ସଲ୍ଟ, ଅଏଲ୍, ଅଏଲି ଫୁଡ୍, ସ୍ପାଇସି ଫୁଡ୍ ଏଗୁଡ଼ାକ ସବୁ। ତା ସାଙ୍ଗରେ ଆପଣ ଡେଫିକେସନ୍ଟାକୁ ଆପଣଙ୍କର କଣ୍ଟ୍ରୋଲ୍ରେ ରଖିବେ, ଯେମିତିକି ଆପଣଙ୍କର ପ୍ରତିଦିନ ମୋସନଟା ଠିକ୍ ହେଉଛି କି ନାହିଁ ସେଇଟାକୁ କଣ୍ଟ୍ରୋଲ୍ ରଖିବେ।
0: କ'ଣ ଲକ୍ଷଣ ସବୁ ପ୍ରକାଶ ପାଇଲେ ଆମେ ଜାଣିପାରିବା ଯେ ଆମଠାରେ ବିପିର ସମସ୍ୟା ଉପୁଜିଛି ବା ଆମର ପରିବାରର ସଦସ୍ୟଙ୍କ ଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିଛି ବୋଲି?
1: ମାନେ ଆପଣ ଦେଖୁଥିବେ ଗୋଟେ ନର୍ମାଲ୍ ପେସେଣ୍ଟ, ସେ ଆମ ସାଙ୍ଗରେ ଡେଲି ବସା ଉଠା କରୁଛି, ହଠାତ୍ ତାର ମୁଣ୍ଡ ବୁଲେଇବା ହେଉଛି, ତାର କ୍ୟାରେକ୍ଟରିଷ୍ଟିକ୍ସରେ କିଛି ଚେଞ୍ଜେସ୍ ଆସୁଛି, ଯେମିତି ସିମ୍ପଟମ୍ରେ ଡିଜିନେସ୍ ହେଉଛି, ମୁଣ୍ଡ ବୁଲେଇବା ହେଉଛି, ଲେଥାର୍ଜି ହେଉଛି, କିଛି ବାଟ ଚାଲିଲା ପରେ ବସି ପଡ଼ୁଛି, ବସିଲା ପରେ ତାକୁ ଭଲ ଲାଗୁଛି, ପୋଶ୍ଚରାଲ୍ ହାଇପର୍ ଟେନ୍ସନ୍ ଗୋଟେ କୁହାଯାଏ, କିଛି ସମୟ ବସିକି କିମ୍ବା ଠିଆ ହେଲା ପରେ ତା ମୁଣ୍ଡ ଯଦି ବୁଲଉଛି, ତାହେଲେ ଆମେ ଜାଣିବା ଏ ଲୋକର ନିଶ୍ଚୟ ବିପିରେ କିଛି ଫ୍ଲକ୍ଚୁଏସନ୍ ଆସୁଛି।
0: ବିପି ହଠାତ୍ 200/120 ହେଇଗଲା, ଘରେ କ'ଣ ପ୍ରାଥମିକ ପଦକ୍ଷେପ ନେବା?
1: କୌଣସି ପ୍ରାଥମିକ ଚିକିତ୍ସା ଘରେ ଆମେ ଦେଇପାରିବା ନାହିଁ, ଯେହେତୁ ବିପି ବଢ଼ିଯାଇଛି। ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ 108 ଆମ୍ବୁଲାନ୍ସ ଆଜିକାଲି ବହୁତ ସୁବିଧାଜନକ ପ୍ରାପ୍ତ ହେଇପାରୁଛି, ଆମେ ଇମିଡିଏଟ୍ଲି ତାଙ୍କୁ ସେଇ ଇଏ ଜାଗାକୁ ରେଫର କରିଦେବା।
0: କେଉଁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନାକୁ ଯିବା?
1: ମୁଣ୍ଡ ବୁଲେଇବା, ହଠାତ୍ ପଡ଼ିଯିବା, ହଠାତ୍ ପାରାଲିସିସ୍ ଆଟାକ୍ ହେଇଯିବା, କିମ୍ବା ହଠାତ୍ ହାତ ଗୋଡ଼ ତା ଭିତରୁ କୌଣସି ଜିନିଷ ନ ଉଠେଇ ପାରିବା, ଫେସିଆଲ୍ ପାଲ୍ସି ହେଇଯିବା, ମୁହଁ ବଙ୍କା ହେଇଯିବା, ଆଖି ଗୋଟେ ସାଇଡ୍କୁ ଢଳିଯିବା, କିମ୍ବା ଡ୍ରିବ୍ଲିଂ ଅଫ୍ ସାଲାଇବା, ମାନେ ଯେତେବେଳେ ମୁହଁ ବଙ୍କା ହେଇଯିବ ଆପଣଙ୍କର ସାଲାଇବାଟା ସେଇ ସାଇଡ୍କୁ ଡ୍ରିବ୍ଲିଂ ହେବ, ମାନେ ବହି ଚାଲିବ, ଆପଣ ଇମିଡିଏଟ୍ଲି ତାଙ୍କୁ ରେଫର କରିଦେବେ।
0: ହାଇପରଟେନ୍ସିଭ୍ କ୍ରାଇସିସ୍ କ'ଣ, ଏହା କେତେ ବିପଜ୍ଜନକ?
1: ହାଇପରଟେନ୍ସିଭ୍ କ୍ରାଇସିସ୍ ମାନେ ଆପଣ ଜାଣିଲେ କି ଏଇ ପେସେଣ୍ଟକୁ କିଛି କ୍ଷଣ ମଧ୍ୟରେ ଷ୍ଟ୍ରୋକ୍ ହେଇଯାଇପାରେ। ଷ୍ଟ୍ରୋକ୍ 2 ପ୍ରକାର, ଗୋଟେ ହେମରେଜିକ୍ ଷ୍ଟ୍ରୋକ୍, ଆଉ ଗୋଟେ ଇନଫ୍ରାକ୍ସନ୍ ହୁଏ। ହେମରେଜିକ୍ ମାନେ ସେଇଠି ବ୍ଲିଡିଂ ହେଇଯିବ, ବ୍ଲିଡିଂ ହେଇକି ସେଇଟା ବର୍ଷ୍ଟ ଆଉଟ୍ ହେଇଯିବ, ଆର୍ଟେରୀ ଗୁଡ଼ାକ ବର୍ଷ୍ଟ ଆଉଟ୍ ହେଇଯିବ, ଆଉ ଇନଫ୍ରାକ୍ସନ୍ ହେଲା ଭିତରେ ଗୋଟେ କ୍ଲଟ୍ସ ଡିପୋଜିସନ୍ ହେଇଯିବ। ରିସ୍କ ଫ୍ୟାକ୍ଟର ଏତେ ଅଧିକ ମାତ୍ରାରେ ଯେଉଁ ଯେଉଁ ଜାଗାରେ MRI ନାହିଁ କି CT ସ୍କାନ୍ର ସୁବିଧା ନାହିଁ, ସେ ଜାଗାରୁ ଆମେ ଇମିଡିଏଟ୍ଲି ରେଫର କରିଦେଉଛୁ, ତାକି ବଡ଼ ବଡ଼ ସେଣ୍ଟର୍କୁ ଯାଇକି ଇମିଡିଏଟ୍ଲି ଟ୍ରିଟମେଣ୍ଟ ହଉ, ଆଉ ତାର ଟାଇମ୍ ଗ୍ୟାପ୍ ହେଲା ୱିଦିନ୍ 1 hour to 2 hours।
0: ଡାଇବେଟିସ୍ ଥିବା ଲୋକଙ୍କୁ ବିପି ଟାର୍ଗେଟ୍ କେତେ ରହିବା ଦରକାର?
1: ସବୁବେଳେ ଗୋଟେ ଏଜ୍ ଗ୍ୟାପ୍ ଥାଏ, ଏଜ୍ ଗ୍ୟାପ୍ ଅନୁସାରେ ବିପି ସବୁବେଳେ କଣ୍ଟ୍ରୋଲ ହେଇକି 140 ତଳକୁ ନିହାତି ରହିବା ଦରକାର। 120 ନର୍ମାଲ ହେଲେ ମଧ୍ୟ 140 ରେଞ୍ଜର ତଳକୁ ନିହାତି ରହିବା ଦରକାର। 140 ସିଷ୍ଟୋଲିକ୍ ବ୍ଲଡ୍ ପ୍ରେସର, ଆଉ 90 ହେଉଛି ଡାଏଷ୍ଟୋଲିକ୍ ବ୍ଲଡ୍ ପ୍ରେସର।
0: ଔଷଧ ଖାଇବା ପରେ ମଧ୍ୟ ବିପି କମୁନି, କ'ଣ କରିବା?
1: ଔଷଧ ଖାଇବା ପରେ ଯଦି ବିପି କମୁନି, ଆମେ କନ୍ସଲ୍ଟିଂ ଡକ୍ଟରଙ୍କୁ ଯାଇକି ଦେଖା କରିବା। ତ ଆମର ଯେଉଁ ଗାଇଡ୍ଲାଇନ୍ ଅନୁସାରେ ଯେତିକ ପ୍ରକାର ଫାର୍ଷ୍ଟ ଲାଇନ୍ ଅଛି, ସେକେଣ୍ଡ ଲାଇନ୍ ଅଛି, ଥାର୍ଡ ଲାଇନ୍ ଅଛି, ଆମେ ସେଇ କାଟାଗୋରୀ ଅନୁସାରେ ଚେଞ୍ଜ କରିପାରିବା।
0: 24 ଘଣ୍ଟିଆ ବିପି ମନିଟରିଂ କେତେବେଳେ ଦରକାର?
1: ଯେତେବେଳେ ଗୋଟେ ବ୍ରେନ୍ ଷ୍ଟ୍ରୋକ୍ ହେଇଥାଏ, ଯେତେବେଳେ ଇନଫ୍ରାକ୍ସନ୍ ଆମେ ଭାବିଲୁ ହଁ ଇନଫ୍ରାକ୍ସନ୍ ହେଇଛି, ଗୋଟେ କ୍ଲଟ୍ ଡିପୋଜିସନ୍ ହେଇଛି, ସେଇ କେସ୍ରେ 24 ଘଣ୍ଟିଆ ମନିଟରିଂ ସେଇଟା ହସ୍ପିଟାଲ୍ ସେଟ୍ଅପ୍ରେ ହିଁ କରାଯାଏ, ICU ସେଟ୍ଅପ୍ରେ ହିଁ କରାଯାଏ।
0: ମ୍ୟାଡମ୍, ବର୍ତ୍ତମାନ କିଛି ମିଥ୍ ବନାମ ଫ୍ୟାକ୍ଟ ଉପରେ କଥା ହେବା। ଯଦି ମୁଣ୍ଡ ବିନ୍ଧୁନି ମାନେ ବିପି ନାହିଁ, ଏହା ସତ କି?
1: ହଁ, ଲୋକ କହୁଛନ୍ତି ମୁଣ୍ଡ ବିନ୍ଧୁନି ତ ବିପି ନଥିବ, ତମ ଡାକ୍ତରମାନଙ୍କ ପାଖକୁ ଯିବା ଦରକାର ନାହିଁ।
0: ଆଜ୍ଞା, ତ କମ୍ ବୟସରେ ବିପି ହୁଏନି, 25 ବର୍ଷ ପିଲାଙ୍କୁ ମଧ୍ୟ ବିପି ହେଉଛି?
1: ନାହିଁ, ଆଜିକାଲି ତ 14-15 ବର୍ଷ ପିଲାଙ୍କଠୁ ବି ବିପି ଦେଖାଯାଉଛି।
0: ଆଉ ଗୋଟେ କୁହାଯାଇଛି ଥଣ୍ଡା ପାଣିରେ ଗାଧୋଇଲେ ବିପି କମିଯାଏ।
1: ନାଇଁ, ସେମିତି କୌଣସି ଗାଇଡ୍ଲାଇନ୍ ଆମର ନାହିଁ, ଆମେ ତ ସବୁବେଳେ ଏଇ ଆମ ଗାଇଡ୍ଲାଇନ୍କୁ ଆମେ ଫଲୋ କରିଛୁ।
0: ଗୋଟିଏ କିଡ଼ନୀ ଖରାପ ହେଲେ ହିଁ ବିପି ବଢେ, ସତ ନା ମିଛ?
1: ନା, ମିଛ, ସେମିତି କିଛି ନାହିଁ।
0: ମ୍ୟାଡମ୍, ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ କହିବାକୁ ଚାହିଁବେ, ସେମାନେ ମଧ୍ୟ ଉଚ୍ଚ ରକ୍ତଚାପରୁ ନିଜକୁ ଦୂରେଇ ରଖିପାରିବେ, ନିୟନ୍ତ୍ରଣରେ ରଖିପାରିବେ ଏବଂ ଏକ ସୁସ୍ଥ ସରଳ ଜୀବନଯାପନ କରିପାରିବେ?
1: ଆଜିକାଲି 108 ଆମ୍ବୁଲାନ୍ସ ଜରିଆରେ ସମସ୍ତେ ହସ୍ପିଟାଲରେ ଶୀଘ୍ର ପହଞ୍ଚି ପାରୁଛନ୍ତି, ତାପରେ ହସ୍ପିଟାଲ ଫାସିଲିଟି ସବୁ ଡିଷ୍ଟ୍ରିକ୍ଟରେ ଏତେ ସୁବିଧାରେ ପାଇଛନ୍ତି, CHC PHC ସବୁ ଲେବଲରେ ହେଇଛି। ତ ଆମେ କିଛି ନହେଲେ ବି 1 monthly କିମ୍ବା ଇୟରଲି ଗୋଟେ ଯାଇକି ବଡି ଚେକଅପ୍ ନିହାତି କରିବା ଦରକାର, ଆମକୁ ବିପି ଅଛି କି ନାହିଁ ଆମେ ଦେଖିବା ଦରକାର। ଯଦି ଆମେ ବି ଦେଖୁଛେ, ଆମେ ସାଙ୍ଗରେ ଆଉ 2-4 ଜଣଙ୍କୁ ବି ନେଇଯାଇପାରିବା ଦରକାର କି ତମର ବି ଆମ ଭଳିଆ ବୟସ ହେଇଯାଇଛି, ତମେ ବି ଆସିକି ବିପି କେବେ କେବେ ଚେକ୍ କରିଦେଇଛ। ଆଉ ବିପି ଚେକ୍ କରିବାର ପ୍ରଥମ କାମ ହେଲା, ଆମେ ସମସ୍ତେ ଜାଣି ରଖିବା ଦରକାର କି ସକାଳ 8:00 to 10:00 ଭିତରେ ଆମେ ଯୋଉ ବିପିଟା ଚେକ୍ କରୁ, ସେଇଟାକୁ ଆମେ ରେକର୍ଡ କରୁ କି ଏଇଟା ତାର ଏଇ ରେଞ୍ଜଟା ହିଁ ତାର ନର୍ମାଲ ରେଞ୍ଜଟା। ତାପରେ ଯେମିତି ଖରାବେଳ ଟାଇମ୍ରେ ଆସିବେ, ଖରାବେଳ ଟାଇମ୍ରେ କେବେ ବି ବିପି ନିଜ ନର୍ମାଲ ରେଞ୍ଜରେ ରୁହେ ନାହିଁ, ସେଇଟା ସବୁବେଳେ ପିକ୍ ଲେବଲ୍ରେ ରୁହେ। ତ ତେଣୁ ଖରାବେଳ ବିପି ମନିଟର କରିକି ଆମେ କେବେ କହୁନି କି ଆପଣଙ୍କୁ ବିପି ଅଧିକ ଅଛି। ତାପରେ ନକ୍ଚର୍ନାଲ୍ ବିପି ଫଲ୍ ହୁଏ, ରାତି ଟାଇମ୍ରେ ସବୁବେଳେ ବିପି ଫଲ୍ ହେଇଚାଲେ, ତାକୁ ଦେଖି ଆପଣ ଭାବିବେନି କି ମୋର ହାଇପରଟେନ୍ସନ୍ ହେଇଗଲା କି ନାହିଁ। ସେଇଥିପାଇଁ ମୁଁ ସବୁ ଶ୍ରୋତାମାନଙ୍କୁ କହିବି, ସବୁବେଳେ ଚେଷ୍ଟା କରିବେ।

0: ବିପି ପେସେଣ୍ଟ ହୁଅନ୍ତୁ କିମ୍ବା ନର୍ମାଲ ପେସେଣ୍ଟ ହୁଅନ୍ତୁ, ଆପଣ 8ଟାରୁ 10ଟା ଭିତରେ ଓପିଡି ଟାଇମିଂରେ ଆସିକି ବିପି ଯଦି ଚେକ୍ କଲେ, ଆପଣଙ୍କର ଯଦି ଅଧିକ ରହିଲା ତାହେଲେ ଆମେ ଆପଣଙ୍କୁ ଫଲୋଅପ୍ କରିକି ଆପଣଙ୍କୁ ବିପି ଟ୍ରିଟମେଣ୍ଟ କରିବୁ।
1: ମ୍ୟାଡମ୍ ଛୋଟ ଛୋଟ କଥା କହିଲେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ। ଆପଣ ଆମ ଷ୍ଟୁଡିଓକୁ ଆସିଲେ, ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପର ଯାହା ଆଲୋଚନାର ବିଷୟବସ୍ତୁ ଥିଲା ଆପଣ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।
1: ଶ୍ରୋତା ବନ୍ଧୁ, ଉଚ୍ଚ ରକ୍ତଚାପ କେବଳ ରୋଗୀର ସମସ୍ୟା ନୁହେଁ, ପୁରା ପରିବାରର ସମସ୍ୟା। ଘରେ ଲୁଣ କମ୍ ଖାଇବା, ଏକାଠି ଚାଲିବା ଅଭ୍ୟାସ କଲେ ସମସ୍ତେ ସୁରକ୍ଷିତ ରହିପାରିବା। ଶ୍ରୋତାବନ୍ଧୁ, ଉଚ୍ଚ ରକ୍ତଚାପ ଏକ ନିରବ ଘାତକ ସତ, କିନ୍ତୁ ଏହା ଅପରାଜୟ ନୁହେଁ, ଏହା ଏକ ଜୀବନଶୈଳୀ ରୋଗ। ତେଣୁ ଆମ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିହେବ। ଉଚ୍ଚ ରକ୍ତଚାପ ସହ ସୁସ୍ଥ ଓ ଲମ୍ବା ଜୀବନ ବଞ୍ଚିହେବ। ଆବଶ୍ୟକ କେବଳ ସଚେତନତା, ଶୃଙ୍ଖଳା ଓ ଡାକ୍ତରଙ୍କର ପରାମର୍ଶକୁ ମାନିବା।
2: ନିରାମୟ କାର୍ଯ୍ୟକ୍ରମରେ ଜାଣିବା ଏକ ସ୍ୱାସ୍ଥ୍ୟ ସମାଚାର।
1: ବେଳେବେଳେ ପେଟ ଖରାପ ହେବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ। ଯଦି ଆପଣଙ୍କର ବାରମ୍ବାର ପେଟ ଖରାପ ହେଉଛି ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପେଟ ଯନ୍ତ୍ରଣା ସହିତ ବଦହଜମି କିମ୍ବା ଅତ୍ୟଧିକ ଗ୍ୟାସ ଗୁରୁତର ହୋଇପାରେ। ଖରାପ ଖାଦ୍ୟପେୟ, ଚାପ ଏବଂ ଅନିୟମିତ ଦିନଚର୍ଯ୍ୟା ପେଟ ସମସ୍ୟାର ପ୍ରମୁଖ କାରଣ, କିନ୍ତୁ ଦୀର୍ଘକାଳୀନ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ। ବାରମ୍ବାର ପେଟ ଯନ୍ତ୍ରଣାର କାରଣ ଏବଂ ଏହି ସମସ୍ୟାକୁ କିପରି ରୋକାଯାଇପାରିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୋତାବନ୍ଧୁ, ବାରମ୍ବାର ପେଟ ଖରାପ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଖରାପ ଖାଦ୍ୟ। ଆଜିକାଲି ଲୋକମାନେ ବହୁତ ରିଫାଇନ୍ ମଇଦା ଖାଇବାକୁ ଭଲ ପାଉଛନ୍ତି। ରିଫାଇନ୍ ମଇଦା ସହଜରେ ହଜମ ହୁଏ ନାହିଁ, ତେଣୁ ଏହା ଅନ୍ତଃନଳୀରେ ପଚିଯାଏ ଏବଂ ପେଟ ଯନ୍ତ୍ରଣା ହୁଏ। କିଛି ଲୋକଙ୍କୁ କ୍ଷୀର, ଗ୍ଲୁଟେନ୍ କିମ୍ବା କିଛି ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ। ଏହାଦ୍ୱାରା ପେଟ ଫୁଲିବା, ଡାଇରିଆ ସୃଷ୍ଟି ହୋଇପାରେ। ଯଦି ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ବାରମ୍ବାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ଦୀର୍ଘ ସମୟ ଧରି ଲାଗି ରହେ ତେବେ ଏହା ବଡ଼ ସମସ୍ୟାର କାରଣ ହୋଇପାରେ। କିଛି କ୍ଷେତ୍ରରେ ଏହା ଅନ୍ତଃନଳୀର ଅଲ୍ସର୍ କିମ୍ବା ପ୍ରଦାହ ଯୋଗୁଁ ମଧ୍ୟ ହୋଇପାରେ। ଡାକ୍ତରଙ୍କର ମତରେ ବାରମ୍ବାର ପେଟ ଖରାପ ହେବା ଚିନ୍ତାର କାରଣ, ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର। ପେଟ ଖରାପ ହେବା ଅର୍ଥ ହେଉଛି ଖାଦ୍ୟ ଠିକ୍ ଭାବରେ ହଜମ ନହେବା। ଯଦି ଆପଣ ମାସରେ ଥରେ ଏହି ସମସ୍ୟା ଅନୁଭବ କରନ୍ତି ତେବେ ଠିକ୍ ଅଛି, କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ, କାରଣ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବରେ ଚିକିତ୍ସା କଲେ ଅନ୍ତଃନଳୀ କର୍କଟ ମଧ୍ୟ ହୋଇପାରେ। ଓଜନ ହ୍ରାସ, ବାରମ୍ବାର ବାନ୍ତି ହେବା, ମଳରେ ରକ୍ତ ପଡ଼ିବା, ଦୁର୍ବଳ ଲାଗିବା, କ୍ଲାନ୍ତି ଅନୁଭବ ହେବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ଶ୍ରୋତାବନ୍ଧୁ, ତେଣୁ ଫାଷ୍ଟଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଦିନକୁ ଅତିକମ୍ରେ 7 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା ଓ ଋତୁକାଳୀନ ଫଳ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫାଇବରଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
2: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ।
1: ଶ୍ରୋତାବନ୍ଧୁ, ଆଜିର ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସମସ୍ତେ ଚାହାନ୍ତି ଯେ ସେମାନଙ୍କ ଶରୀର ଫିଟ୍ ଏବଂ ସୁସ୍ଥ ରହୁ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଅଳସୁଆ ହେବା ଦ୍ୱାରା କେବଳ ପେଟର ଚର୍ବି ଜମା ହୋଇନଥାଏ, ବରଂ ସମଗ୍ର ଶରୀରରେ ମେଦବହୁଳତା ମଧ୍ୟ ବଢ଼ିଥାଏ। ଆଜିକାଲି ଲୋକମାନେ ସେମାନଙ୍କର ବଢ଼ୁଥିବା ମେଦବହୁଳତା ପାଇଁ ବହୁତ ଚିନ୍ତିତ ହେବା ସହ ପତଳା ହେବାର ଉପାୟ ଖୋଜୁଛନ୍ତି। ତେବେ ନିଜ ଶରୀରର ଓଜନ କିପରି ହ୍ରାସ କରିବେ, ଆସନ୍ତୁ ଜାଣିବା। ସେଥିପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ବିଶେଷ କରି କିଛି ଦିନ ପାଇଁ ଚିନି ଖାଇବା କମ୍ କରନ୍ତୁ କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି କମ୍ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କର ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଚିନିରେ ଅଧିକ କ୍ୟାଲୋରି ଥାଏ। ଯେତେବେଳେ ଆପଣ ଚିନି ଖାଇବା କମ୍ କରନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, ସେତେବେଳେ ଆପଣଙ୍କ ଶରୀରରେ ଅତିରିକ୍ତ କ୍ୟାଲୋରି ଜମା ହେବା ବନ୍ଦ ହୋଇଯାଏ ଏବଂ ଶରୀରର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ। ଚିନି ଅଧିକ ଖାଉଥିବା ଲୋକଙ୍କ ଶରୀରରେ ଇନ୍ସୁଲିନ୍ର ସ୍ତର ବଢ଼ିଯାଇଥାଏ। ଇନ୍ସୁଲିନ୍ ହେଉଛି ଏକ ହରମୋନ୍ ଯାହା କୋଷରେ ଗ୍ଲୁକୋଜ୍ ଗଚ୍ଛିତ କରିବାରେ ସାହାଯ୍ୟ କରେ। ଯେତେବେଳେ ଇନ୍ସୁଲିନ୍ର ସ୍ତର ବଢ଼ିଯାଏ ସେତେବେଳେ ଆପଣଙ୍କ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ। ତେବେ ଚିନି ଖାଇବା କମ୍ କଲେ ଶରୀରରେ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରରେ ଚର୍ବି ଜମା ହେବା ହ୍ରାସ ପାଇଥାଏ। ସେହିଭଳି ଅଧିକ ଚିନି ଖାଇଲେ ଶରୀରରେ ଭୋକର ମାତ୍ରା ବଢ଼ିଥାଏ, ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଖାଦ୍ୟରେ ଚିନି ଖାଇବା କମ୍ କଲେ ଭୋକ ନିୟନ୍ତ୍ରଣରେ ରହିଥାଏ। ଶ୍ରୋତାବନ୍ଧୁ, ଚିନିମୁକ୍ତ ପାନୀୟ ଯେମିତି ସୋଡ଼ା, କୋଲ୍ଡ ଡ୍ରିଙ୍କ୍ସ ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ୍, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟ

ମିଠାକୁ ଖାଦ୍ୟରେ କମ୍ ସାମିଲ କରନ୍ତୁ। ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ, ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ। ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ସମ୍ପଦ। ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

0: ଏତେବେଳେ ପର୍ଯ୍ୟନ୍ତ ଶୁଣିଥିଲେ ଆପଣମାନେ କାର୍ଯ୍ୟକ୍ରମ ନିରାମୟ। ଆଜିର ଉପସ୍ଥାପନାରେ ରହିଥିଲେ ସୁପ୍ରିୟା ପଟ୍ଟନାୟକ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। କିଛି ସମୟ ମଧ୍ୟରେ ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।
1: ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ, ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଆନ୍କର୍ ଆପ୍ କିମ୍ବା ଅଲ୍ ଇଣ୍ଡିଆ ରେଡ଼ିଓ ଆପ୍ଲିକେସନ୍ ଜରିଆରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ। ଡେରି ନକରି ଆରମ୍ଭ କରିବା ଆମ କାର୍ଯ୍ୟକ୍ରମକୁ। ପ୍ରଥମେ ଆସନ୍ତୁ ଶୁଣିବା ମା ତୁହି ସାହା ଭରସା କଥାଚିତ୍ର ଗୀତ ଦ୍ୱୈତ କଣ୍ଠ ସମବେତ କଣ୍ଠ ମାନସୀ ପାତ୍ର ଏବଂ ତାଙ୍କ ସାଥୀଙ୍କର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଲଭ୍ ମାଷ୍ଟର କଥା ଚିତ୍ର ଗୀତ ଶୁଣିବା ଆସନ୍ତୁ। ଗାଇଛନ୍ତି ଅଞ୍ଜଳି ଏବଂ ବିଭୁ କିଶୋର ଦ୍ୱୈତ କଣ୍ଠରେ ନିଜାମଙ୍କ ଗୀତ ରଚନା।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଡର କଥା ଚିତ୍ର ଗୀତ ଆସନ୍ତୁ ଶୁଣିବା। ଗାଇଛନ୍ତି ଉଦିତ ନାରାୟଣ।

ଦେୱାର କଥାଚିତ୍ର ଗୀତ ଶୁଣିବା ସହିତ ଗାଇଛନ୍ତି ସୋନୁ ନିଗମ ଏବଂ ସେନିଆ ସେନିଆ ଅଲି।

ଘାତ କଥାଚିତ୍ର ଗାଇଛନ୍ତି ଗୀତଟିକୁ ସୁରେଶ ୱାଡ଼େକର ଏବଂ ସାଧନା ସରକମ୍, ସେମାନଙ୍କର ଦ୍ୱୈତ କଣ୍ଠରେ। ସଙ୍ଗୀତ ସଂଯୋଜନା କରିଛନ୍ତି ଆର୍ ଟି ବର୍ମନ।

ବୁଲନ୍ଦି କଥାଚିତ୍ର ଗୀତଟି ଗାଇଛନ୍ତି ରାକେଶ ପଣ୍ଡିତ, ଜସବିନ୍ଦର ନରୁଲା, ସୋନୁ ନିଗମ, ଆନନ୍ଦ ବକ୍ସିଙ୍କର ଗୀତ ରଚନା।

ଏ ପରବର୍ତ୍ତୀ କଥାଚିତ୍ର ଶୁଣିବା ଆସନ୍ତୁ। ଚୋର ମଚାଏ ସୋର ସୋନୁ ନିଗମ ଅନୁରାଧା ଶ୍ରୀରାମ ଅନୁମଲ୍ଲିଙ୍କର ସଙ୍ଗୀତ ସଂଯୋଜନାରେ ଶୁଣିବା ଗୀତଟିକୁ ରଚନା କରିଛନ୍ତି ତେଜପାଲ କୌର।

ଏହି ଗୀତ ସହିତ ଶେଷ କରୁଛୁ ଆମେ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲାଇଟ୍। ଆଜିର ଦୁନିଆରେ ଆଲୋକର ଭୂମିକା ଅପରିସୀମା। ଚିକିତ୍ସା ବିଜ୍ଞାନ, ଇଣ୍ଟରନେଟ୍, ମୋବାଇଲ ଯୋଗାଯୋଗ, ଶିକ୍ଷା, ଫଟୋଗ୍ରାଫି କିମ୍ବା ଅନ୍ତରୀକ୍ଷ ଗବେଷଣା, ସବୁଠି ଆଲୋକ ଆମର ସହଯାତ୍ରୀ। 2018 ମସିହାରୁ ୟୁନେସ୍କୋ ଦ୍ୱାରା ପ୍ରତିବର୍ଷ ମେ ମାସ 16 ତାରିଖକୁ ପାଳନ କରାଯାଇ ଆସୁଅଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲାଇଟ୍। ଆଜି ମଧ୍ୟ ଇଣ୍ଟରନ୍ୟାସନାଲ୍, ଶ୍ରୋତା ବନ୍ଧୁ, ଆଜି ମଧ୍ୟ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍, ଅର୍ଥାତ୍ ଆନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ୱ ଦିବସ। ମାନେ ଆପଣମାନେ ଧର୍ମ, ଭାଷା, ଜାତି କିମ୍ବା ସଂସ୍କୃତି ଭିନ୍ନ

0: ଏହି ଗୀତ ସହିତ ଶେଷ କରୁଛୁ ଆମେ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲାଇଟ୍। ଆଜିର ଦୁନିଆରେ ଆଲୋକର ଭୂମିକା ଅପରିସୀମା। ଚିକିତ୍ସା ବିଜ୍ଞାନ, ଇଣ୍ଟରନେଟ୍, ମୋବାଇଲ ଯୋଗାଯୋଗ, ଶିକ୍ଷା, ଫଟୋଗ୍ରାଫି କିମ୍ବା ଅନ୍ତରୀକ୍ଷ ଗବେଷଣା, ସବୁଠି ଆଲୋକ ଆମର ସହଯାତ୍ରୀ। 2018 ମସିହାରୁ ୟୁନେସ୍କୋ ଦ୍ୱାରା ପ୍ରତିବର୍ଷ ମେ ମାସ 16 ତାରିଖକୁ ପାଳନ କରାଯାଇ ଆସୁଅଛି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲାଇଟ୍। ଆଜି ମଧ୍ୟ ଇଣ୍ଟରନ୍ୟାସନାଲ୍, ଶ୍ରୋତା ବନ୍ଧୁ, ଆଜି ମଧ୍ୟ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍, ଅର୍ଥାତ୍ ଆନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ୱ ଦିବସ। ମାନେ ଆପଣମାନେ ଧର୍ମ, ଭାଷା, ଜାତି କିମ୍ବା ସଂସ୍କୃତି ଭିନ୍ନ ହୋଇପାରେ ଆପଣଙ୍କର, କିନ୍ତୁ ମାନବିକତା ଆମ ସମସ୍ତଙ୍କର ଏକମାତ୍ର ପରିଚୟ। ଏକାଠି ରହିବା, ପରସ୍ପରକୁ ବୁଝିବା, ଭଲ ପାଇବାକୁ ସେତୁ କରିବା ଏ ଦିବସର ମୂଳ ବାର୍ତ୍ତା। ତେବେ ଶ୍ରୋତା ବନ୍ଧୁ, ଆଜି ମଧ୍ୟ ମେ ମାସ 16 ତାରିଖ ଜାତୀୟ ଡେଙ୍ଗୁ ଦିବସ। ଆମେ ଡେଙ୍ଗୁ ରୋଗରୁ ସଚେତନତା ରହିବା ପାଇଁ ଘର ଚାରିପଟ ସଫା ରଖିବା, ମଶାଦାନୀ, ମଶା ପ୍ରତିରୋଧକ ବ୍ୟବହାର କରିବା, ପୁରା ହାତ ପାଦ ଢାକିଥିବା ପୋଷାକ ପିନ୍ଧିବା, ସମୟ ସମୟରେ ଆମର ଟାଙ୍କି ଆଉ କୁଲର୍କୁ ସଫା କରିବା, କେଉଁଠି ମଧ୍ୟ ପାଣି ଜମିବାକୁ ଦେବା ନାହିଁ। ଆଜିର ଦିନ ବିଷୟରେ ଆପଣମାନେ ଜାଣିଲେ, ଶୁଣିଲେ କେତୋଟି ସୁନ୍ଦର ସୁନ୍ଦର ହିନ୍ଦୀ ଆଉ ଓଡ଼ିଆ କଥା ଚିତ୍ର ଗୀତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଆଜିର ଉପସ୍ଥାପନାରେ ଥିଲି ମୁଁ ସୁସ୍ମିତା। କାର୍ଯ୍ୟକ୍ରମ କିପରି ଲାଗୁଛି ଆପଣ ଜଣାଇ ପାରିବେ ଆମ ଫୋନ୍ ନମ୍ବର 9437037892 ଏଇ ନମ୍ବରରେ, ହ୍ୱାଟ୍ସଆପ୍ ମାଧ୍ୟମରେ କିମ୍ବା କଲ୍ କରି। ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ମଧ୍ୟ ସେହି ନମ୍ବରରେ ଆପଣ ଜଣାଇ ପାରିବେ। ନମ୍ବରଟିକୁ ଆଉଥରେ ଲେଖି ରଖନ୍ତୁ, 9437037892। ଏଥିସହିତ ଶେଷ କରୁଛି ଆମର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ, ପ୍ରଚାର କରିବ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: आप सुन रहे हैं विविध भारती राष्ट्रीय सेवा, देश की सुरीली धड़कन।
2: रंग तरंग
1: रंग तरंग कार्यक्रम में आप सभी का बहुत बहुत स्वागत है। आइए सुनते हैं किशोर कुमार की आवाज में अनजान का लिखा यह गीत। संगीत सपन जगमोहन का है।

ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: നെതർലാൻഡ്സ്രെ പ്രവാസി ഭാരതീയ സമ്പ്രദായക്കു ആജി അപരാഹ്നെ സംബോധന കരിവെ പ്രധാനമന്ത്രി. ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର. ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ. ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରୁତି ଦେଇଛି। ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏହି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ

ଯୋଗ ଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗ ଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସରଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମ ଥର ପାଇଁ ଲେଜର୍ର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ।

0: ନେଦରଲାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the midday news. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upendra Dwivedi warns Pakistan against harboring terrorists and operating against India.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ, ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ଼, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍, ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି।

0: ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ ଧୈର୍ଯ୍ୟ ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
1: ପୁରୀ ଧାମରେ ଆଜି ଆମେ ନିଷ୍ପତ୍ତି କରିଲୁ 2026-2036 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି ଯେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁ ମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି।

ପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ 10ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମ ଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

बोलो कुछ तो बोलो बोलो बोलो हे बोलो कुछ।

0: ପିସ୍ ମାନେ ଶାନ୍ତିରେ ଏକାଠି ବଞ୍ଚିବାର ଆନ୍ତର୍ଜାତିକ ଦିବସ।
1: ବନ୍ଧୁଗଣ, ଆମେ ଆଜି ଏମିତି ଏକ ଦୁନିଆରେ ବଞ୍ଚୁଛୁ ଯେଉଁଠାରେ ମୋବାଇଲ ଫାଷ୍ଟ, ଇଣ୍ଟରନେଟ୍ ଫାଷ୍ଟ, ଗାଡ଼ି ବି ଫାଷ୍ଟ, କିନ୍ତୁ ମଣିଷର ଧୈର୍ଯ୍ୟ ଆସ୍ତେ ଆସ୍ତେ କମି ଯାଉଛି। କଥା କହିବା ପୂର୍ବରୁ ଲୋକମାନେ ରାଗି ଯାଉଛନ୍ତି, ବୁଝିବା ପୂର୍ବରୁ କିଛି ବି ବିଚାର କରୁନାହାନ୍ତି ଏବଂ ଶୁଣିବା ପୂର୍ବରୁ ନିଷ୍ପତ୍ତି ନେଇଯାଉଛନ୍ତି। କେବେ ଭାବିଛନ୍ତି ଏତେ ସବୁ ଉନ୍ନତି ପରେ ବି ମଣିଷ କାହିଁକି ଏତେ ଅଶାନ୍ତ?
0: ଭାବିବାର କଥା ସତରେ ସିପ୍ରା, କାରଣ ଆମେ ସମସ୍ତେ ଏକାଠି ବାସ କରୁଛୁ, କିନ୍ତୁ କହିବାକୁ ଗଲେ ଏକାଠି ରହିବା ଭୁଲି ଯାଉଛୁ। ସରଳ ଭାଷାରେ ବୁଝାଇ କହିଲେ ସିପ୍ରା, ଆମ ଭିତରେ ସମ୍ପର୍କ ଅଛି କିନ୍ତୁ ମତଭେଦ ରହିଛି। ଆମେ ଭିନ୍ନ ଧର୍ମୀ କିନ୍ତୁ ଆମେ ସବୁ ଧର୍ମକୁ ସମ୍ମାନ ଦେବା ଦରକାର। ଆମ ପାଖରେ ବହୁତ ସାରା ଭାଷା ଅଛି କିନ୍ତୁ ସେ ପ୍ରତ୍ୟେକଟି ଭାଷାକୁ ଭଲ ପାଇବା ଦରକାର। ଶ୍ରୋତା ବନ୍ଧୁ, ଶାନ୍ତି ମାନେ କେବଳ ଯେଉଁଠି ଯୁଦ୍ଧ ନଥିବ ସେ କଥା ନୁହେଁ। ଶାନ୍ତି ମାନେ କହିବାକୁ ଗଲେ ଆପଣ ଆପଣଙ୍କ ମାଆଙ୍କ ମୁହଁରେ ଥିବା ହସକୁ ଦେଖିଲେ ଆପଣଙ୍କୁ ଯେମିତି ଶାନ୍ତି ଲାଗେ ସିଏ ବି ଏକ ଅପୂର୍ବ ଆନନ୍ଦ। ବାପାଙ୍କର ଚୁପଚାପ ନିରବତାକୁ ନ ରହି ହସ ଖୁସିଆଳ ଥିବା ମଣିଷକୁ ଦେଖିଲେ ବହୁତ ଖୁସି ଲାଗେ। ତା ସହିତ ଆମ ପାଖରେ ଥିବା ପ୍ରତ୍ୟେକଟି ସାଙ୍ଗମାନଙ୍କର ଭରସା ପାଇଲେ ଆମକୁ ଦିଏ ଶାନ୍ତି ଏବଂ ସମାଜରେ ମଣିଷକୁ ମଣିଷ ବୁଝୁଥିବା ମନ ହେଉଛି ଏକ ଶାନ୍ତିର ପରିବେଶ।
1: ଶ୍ରୋତା ବନ୍ଧୁ, ଆପଣମାନେ ତ ନିଶ୍ଚୟ ଭାବରେ ଜାଣିଥିବେ ଯେ ଆଜିର ଯୁବପିଢ଼ି ହେଉଛନ୍ତି ବହୁତ ସ୍ମାର୍ଟ। ସେମାନେ ଟେକ୍ନୋଲୋଜି ଜାଣନ୍ତି, ଟ୍ରେଣ୍ଡ କ'ଣ ଜାଣନ୍ତି, ଆଉ ଦୁନିଆ ସହିତ ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇ ରୁହନ୍ତି। କିନ୍ତୁ ସତ କଥା ହେଉଛି ଆଜିର ଯୁବପିଢ଼ିଙ୍କୁ ସବୁଠାରୁ ଅଧିକ ଦରକାର ହେଉଛି ମାନସିକ ଶାନ୍ତି।
0: ସେଥିପାଇଁ ତ ଯୁବବନ୍ଧୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍ ମଣିଷ ସଭ୍ୟତାର ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ସାଜିଛି। ପ୍ରତିବର୍ଷ ମେ 16 ତାରିଖ ଦିନ ସମଗ୍ର ବିଶ୍ୱ ଏହି ଦିବସକୁ ପାଳନ କରିଥାଏ। ଆଉ ଜାଣିଛ ସିପ୍ରା, ଏହି ଦିବସର ମୂଳ ଉଦ୍ଦେଶ୍ୟ କ'ଣ?
1: କ'ଣ?
0: ମଣିଷ ମଣିଷ ଭିତରେ ରହିଥିବା ଘୃଣା, ହିଂସା, ଯୁଦ୍ଧ, ଜାତିବାଦ, ଧର୍ମ ବିଭେଦତା ଓ ବିଭିନ୍ନ ପ୍ରକାର ସଂକୀର୍ଣ୍ଣ ଚିନ୍ତାଧାରାକୁ ଦୂର କରିବା, ସମସ୍ତଙ୍କୁ ଭଲ ପାଇବା, ସହଯୋଗ କରିବା, ସହନଶୀଳତା ଓ ଶାନ୍ତିର ପରିବେଶ ଗଢି ତୋଳିବା।
1: ଠିକ କଥା କହିଲ କ୍ଷଣପ୍ରଭା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ପୃଥିବୀ କେବଳ ଏକ ଦେଶ, ଏକ ଜାତି କିମ୍ବା ଧର୍ମର ନୁହେଁ, ବରଂ ଏହା ସମସ୍ତ ମଣିଷଙ୍କର ସାଧାରଣ ଘର। ଯୁବବନ୍ଧୁ, ମାନବ ସଭ୍ୟତାର ଆରମ୍ଭରୁ ମଣିଷ ଏକା ସାଙ୍ଗେ ବଞ୍ଚିବାକୁ ଶିଖିଛି। ପରିବାର ଗଠନ, ସମାଜ ସୃଷ୍ଟି, ସଂସ୍କୃତିର ବିକାଶ, ଏମିତି ସବୁ କିଛି ସହଯୋଗ ଓ ମିଳିତ ଜୀବନ ଏକ ଫଳ। ଯଦି ମଣିଷ ଏକା ରହୁଥାନ୍ତା ନା, ତେବେ ସଭ୍ୟତାର ଏତେ ବଡ ଉନ୍ନତି କେବେ ବି ସମ୍ଭବ ହୋଇପାରିବ ନାହିଁ। ତେଣୁ ଏକା ସାଙ୍ଗେ ରହିବା, ଏକାଠି ମିଳିମିଶି ଚଳିବା କେବଳ ସାମାଜିକ ଆବଶ୍ୟକତା ନୁହେଁ, ଏହା ମାନବତାର ଏକ ମୂଳ ଆଧାର ମଧ୍ୟ।
0: ଯୁବବନ୍ଧୁ, ଆଜିର ବିଶ୍ୱରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଦ୍ଭୁତପୂର୍ବ ଉନ୍ନତି ହୋଇଛି। ମଣିଷ ଚନ୍ଦ୍ରକୁ ପହଞ୍ଚିଛି, ମହାକାଶର ରହସ୍ୟ ମଧ୍ୟ ଖୋଜୁଛି। କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ବିପ୍ଳବର ଯୁଗର ଆଜିର ପରିବେଶ। କିନ୍ତୁ ଏହିସବୁ ଉନ୍ନତି ମଧ୍ୟରେ ଘୃଣା, ଆତଙ୍କବାଦ, ଯୁଦ୍ଧ, ଅସହିଷ୍ଣୁତା ଓ ମାନବ ଅଧିକାର ଉଲ୍ଲଂଘନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଜି ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧ ଚାଲିଛି, ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରୁଛନ୍ତି, ଆଉ ଶିଶୁମାନେ ଘର ଛାଡ଼ି ଦେଉଛନ୍ତି, ନାରୀମାନଙ୍କ ଉପରେ ବିଭିନ୍ନ ପ୍ରକାର ନିର୍ଯାତନା ଚାଲୁଛି। ଏହି ପରିସ୍ଥିତିରେ ଆମକୁ ଜଣାଇ ଦିଏ ଯେ ପ୍ରକୃତ ଉନ୍ନତି କେବଳ ପ୍ରଯୁକ୍ତିରେ ନୁହେଁ ଯୁବବନ୍ଧୁ, ପ୍ରକୃତ ଉନ୍ନତି ରହିଛି ପ୍ରତ୍ୟେକ ମଣିଷ ମନରେ, ଶାନ୍ତି ଓ ମାନବତାର ସ୍ୱର ସହିତ।
1: ଶ୍ରୋତା ବନ୍ଧୁ, ଶାନ୍ତିରେ ଏକା ସାଙ୍ଗେ ଏକାଠି ହୋଇ ବଞ୍ଚିବାର ଅର୍ଥ କେବଳ ଝଗଡ଼ା ନ କରିବା ନୁହେଁ, ବରଂ ଏହାର ଅର୍ଥ ହେଉଛି ପରସ୍ପରଙ୍କ ମତାମତକୁ ସମ୍ମାନ ଦେବା, ଭିନ୍ନତାକୁ ଗ୍ରହଣ କରିବା, ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଏବଂ ସହଯୋଗର ମନୋଭାବ ରଖିବା। ପୃଥିବୀରେ ବିଭିନ୍ନ ଧର୍ମ, ଭାଷା, ଜାତି, ପରମ୍ପରା ଓ ଭିନ୍ନ ଭିନ୍ନ ସଂସ୍କୃତି ରହିଛି। ଏହି ବିଭିନ୍ନତା ହିଁ ପୃଥିବୀକୁ ସରସ ଓ ସୁନ୍ଦର କରିଛି।
0: ଯୁବବନ୍ଧୁ, ସେଥିପାଇଁ ତ ଇଣ୍ଟରନ୍ୟାସନାଲ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍ ଆମ ପାଇଁ ଗୋଟିଏ ଅନ୍ତର୍ଜାତୀୟ ଦିବସ ନୁହେଁ। ଏହା ମାନବ ସମାଜକୁ ଏକ ସୁନ୍ଦର ଶିକ୍ଷା ଦେଇଥାଏ, ସମସ୍ତେ ମିଳିମିଶି ଶାନ୍ତିରେ ପହଞ୍ଚିବାର ଶିକ୍ଷା। ଆଜିର ଯୁଗରେ ଏହି ଶିକ୍ଷାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି ଆମ ଯୁବ ସମାଜ ପାଖରେ, କାରଣ ଆଜିର ଯୁବପିଢ଼ି ହିଁ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ଦେଶ, ସମାଜ ଓ ବିଶ୍ୱର ନେତୃତ୍ୱ ନେବେ ସେମାନେ ଆଗକୁ। ଯଦି ଯୁବମାନେ ଶାନ୍ତି, ସହଯୋଗ ଓ ସହ ଅବସ୍ଥାନର ମୂଲ୍ୟ ବୁଝିପାରିବେ, ତେବେ ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଢି ଉଠିବ।
1: ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ଅନେକ ହେଲେଣି, ହେଲେ ତା ମଝିରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ମନରେ ଥିବା ସ୍ୱପ୍ନକୁ ସହଜ ଭାବରେ ପୂରଣ କରନ୍ତି। ଅଶାନ୍ତି ଓ ହିଂସା ଥିବା ଦେଶରେ ବେକାରୀ, ଦାରିଦ୍ର୍ୟ, ଅନିଶ୍ଚିତତା ବଢି ଯାଇଥାଏ। ଏହି ଦିବସଟି ଆମ ଯୁବ ସମାଜକୁ ଏକ ସୁନ୍ଦର ସନ୍ଦେଶ ଦେଇଥାଏ। ଭିନ୍ନତା ହେଉଛି ଶକ୍ତି, ଦୂରତା ନୁହେଁ। ମାନେ ପୃଥିବୀରେ ଭିନ୍ନ ଭିନ୍ନ ଲୋକ ରହିଛନ୍ତି, କିନ୍ତୁ ସମସ୍ତଙ୍କ ରକ୍ତର ରଙ୍ଗ ଏକ, ସମସ୍ତଙ୍କ ସ୍ୱପ୍ନ ଏକ ଓ ସମସ୍ତଙ୍କର ଆଶା ମଧ୍ୟ ଏକ। କିନ୍ତୁ ଶାନ୍ତି ଓ ସୁଖରେ ବଞ୍ଚିବା ଆମମାନଙ୍କର କର୍ତ୍ତବ୍ୟ। ଯୁବପିଢ଼ି ଯଦି ଏହି ସତ୍ୟକୁ ବୁଝିପାରିବେ ନା, ତେବେ ସେମାନେ ଘୃଣା ନୁହେଁ, ବରଂ ମାନବତାର ପଥକୁ ବାଛି ନେବେ।
1: ତେଣୁ ଯୁବବନ୍ଧୁ, ଶେଷରେ ଆମେ ଏ କଥା କହିପାରିବା ଯେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ଯୁବ ସମାଜ ପାଇଁ ଏକ ଆଶୀର୍ବାଦ ସଦୃଶ। ଏହା ସେମାନଙ୍କୁ ମାନସିକ ଶାନ୍ତି, ଶିକ୍ଷା, ନୈତିକ ମୂଲ୍ୟବୋଧ, ସହଯୋଗ, ସୁରକ୍ଷା ଓ ଉନ୍ନତ ଭବିଷ୍ୟତ ଦେଇଥାଏ। ଆଜିର ଯୁବପିଢ଼ି ଯଦି ଶାନ୍ତିର ଦୂତ ହୋଇ ଉଠିବେ, ତେବେ ଆସନ୍ତାକାଲିର ପୃଥିବୀ ଅଧିକ ସୁନ୍ଦର, ସୁରକ୍ଷିତ ଓ ମାନବତାପୂର୍ଣ୍ଣ ହେବ। ସେଥିପାଇଁ ତ ପ୍ରତ୍ୟେକ ଯୁବକ ଯୁବତୀଙ୍କ କର୍ତ୍ତବ୍ୟ ହେଉଛି ଶାନ୍ତି, ସମ୍ମାନ ଓ ଭଲ ପାଇବାର ମୂଲ୍ୟକୁ ବୁଝିବା, ତା ସହିତ ନିଜ ଜୀବନରେ ଅନୁସରଣ କରି ସମାଜକୁ ଏକତା ପଥରେ ଆଗକୁ ନେବା। ଯୁବବନ୍ଧୁ, ଆଗକୁ ତ କାର୍ଯ୍ୟକ୍ରମ ଏମିତି ଜାରି ରହିବ, କିନ୍ତୁ ସମୟ ହୋଇଛି ଶୁଣିନେବା ଏହି ଗୀତଟି।

0: ଯେଉଁଦିନ ମୁଁ ମ୍ୟୁଜିୟମକୁ ଗଲି, ଇତିହାସର ସେସବୁ କଥା ଜାଣିଲି, ସତରେ ଇତିହାସ ପଢିବା ପାଇଁ ନା ମନରେ ଗୋଟେ ବଡ ଆଗ୍ରହ ସୃଷ୍ଟି ହେଲା।
1: ତ ବହୁତ ଭଲ କଥା।
0: ସତରେ ମୋ ଭଳି ବି ବହୁତ ପିଲା ଏମିତି ଥିବେ, ଇତିହାସକୁ ବୁଝିବା ପାଇଁ ମ୍ୟୁଜିୟମ ସେମାନଙ୍କ ଜୀବନରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିବ। ବହିରେ ଯାହା ଆମେ ପାଠ ପଢୁ, ସେହିସବୁ ସଂଗ୍ରହାଳୟରେ ଦେଖିଲେ ଆମକୁ ସତ ଲାଗେ। ଯେପରିକି ପ୍ରାଚୀନ ରାଜାମାନଙ୍କର ଅସ୍ତ୍ର ହେଉ, ସ୍ୱାଧୀନତା ସଂଗ୍ରାମୀଙ୍କ ବ୍ୟବହୃତ ବସ୍ତୁ, ପୁରାତନ ମୂର୍ତ୍ତି, ବିଭିନ୍ନ ପ୍ରକାର ଖୋଦିତରୁ ମିଳିଥିବା ସାମଗ୍ରୀ, ପୁରୁଣା ମୁଦ୍ରା ଆମ ଅତୀତକୁ ନା ଆମ ସହିତ ଯୋଡ଼ିଦିଏ। ସତରେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଏହା ମଧ୍ୟ ଅଧିକ ଆକର୍ଷଣୀୟ ଓ ଜୀବନ୍ତ କରିଦିଏ।
1: ଶ୍ରୋତା ବନ୍ଧୁ, ଭାରତ ପରି ଏକ ସମୃଦ୍ଧ ସାଂସ୍କୃତିକ ଦେଶର ସଂଗ୍ରହାଳୟର ମହତ୍ତ୍ୱ ଅଧିକ। ଭାରତରେ ଅନେକ ପ୍ରସିଦ୍ଧ ମ୍ୟୁଜିୟମ ରହିଛି, ଯେଉଁମାନେ ଦେଶର ଗୌରବମୟ ଇତିହାସକୁ ସଂରକ୍ଷଣ କରି ରଖିଛନ୍ତି। ଯେପରିକି ଇଣ୍ଡିଆନ ମ୍ୟୁଜିୟମ ଭାରତର ସବୁଠାରୁ ପୁରୁଣା ଏବଂ ବଡ଼ ସଂଗ୍ରହାଳୟ। ଏଠାରେ ପୁରାତନ ତତ୍ତ୍ୱ, ଜୀବବିଜ୍ଞାନ, କଳା ଓ ପ୍ରାଚୀନ ସଭ୍ୟତାର ଅନେକ ଅମୂଲ୍ୟ ସଂଗ୍ରହ ରହିଛି। ସେହିପରି ନ୍ୟାସନାଲ ମ୍ୟୁଜିୟମ ମଧ୍ୟ ଭାରତୀୟ ଇତିହାସ ଓ କଳାର ଏକ ଅମୂଲ୍ୟ ଭଣ୍ଡାର।
0: ଆମ ଓଡ଼ିଶାରେ ମଧ୍ୟ ଅନେକ ସଂଗ୍ରହାଳୟ ରହିଛି, ଯେଉଁମାନେ ରାଜ୍ୟର ଇତିହାସ ଓ ସଂସ୍କୃତିକୁ ସଂରକ୍ଷଣ କରି ରଖୁଛନ୍ତି। ଓଡ଼ିଶା ଷ୍ଟେଟ ମ୍ୟୁଜିୟମ ଓଡ଼ିଆ ଐତିହ୍ୟର ଏକ ଅମୂଲ୍ୟ କେନ୍ଦ୍ର। ଏଠାରେ ରହିଛି ପୁରାତନ ପାଣ୍ଡୁଲିପି, ମୂର୍ତ୍ତି, ଶିଳାଲିପି, ଅସ୍ତ୍ର ଓ ଲୋକ ସଂସ୍କୃତି ସମ୍ବନ୍ଧୀୟ ଅନେକ ବସ୍ତୁ। ଏହା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ମଧ୍ୟ ଏକ ଅମୂଲ୍ୟ ଶିକ୍ଷା କେନ୍ଦ୍ର।
1: କ୍ଷଣପ୍ରଭା, ଜାଣିଛ ନା, ସଂଗ୍ରହାଳୟ ଜାତୀୟ ଗୌରବକୁ ବଢାଇଥାଏ। ଯେତେବେଳେ ବିଦେଶୀ ପର୍ଯ୍ୟଟକମାନେ ଏକ ଦେଶର ସଂଗ୍ରହାଳୟକୁ ଦେଖନ୍ତି, ସେମାନେ ସେହି ଦେଶର ଇତିହାସ ଓ ସଂସ୍କୃତି ବିଷୟରେ ଜାଣିପାରନ୍ତି। ଏହା ଦେଶର ସାଂସ୍କୃତିକ ପରିଚୟକୁ ସମଗ୍ର ବିଶ୍ୱରେ ପ୍ରସାର କରିଥାଏ। ସଂଗ୍ରହାଳୟକୁ ପର୍ଯ୍ୟଟନକୁ ମଧ୍ୟ ବଢାଇଥାଏ, ଯାହା ଦେଶର ଅର୍ଥନୀତିକୁ ସାହାଯ୍ୟ କରିଥାଏ।
0: ଆଜିକାଲି ସଂଗ୍ରହାଳୟ କେବଳ ପୁରୁଣା ବସ୍ତୁ ଦେଖାଇବାରେ ସୀମିତ ନାହିଁ। ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଡିଜିଟାଲ ସଂଗ୍ରହାଳୟ ମାନେ AI ମ୍ୟୁଜିୟମ, ଭର୍ଚୁଆଲ ଟୁର୍ ମାଧ୍ୟମରେ ଲୋକମାନଙ୍କୁ ଅଧିକ ଆକର୍ଷିତ କରାଯାଉଛି। ଶିଶୁ ଓ ଯୁବମାନେ ମଧ୍ୟ ଇତିହାସ ପ୍ରତି ଆଗ୍ରହ ବଢାଇବା ପାଇଁ ଏହା ବହୁତ ଉପକାରୀ ମାଧ୍ୟମ ସାଜିଛି।
1: ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ଅନେକ ହେଲେଣି, ହେଲେ ତା ମଝିରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ଯୁବବନ୍ଧୁ, ସଂଗ୍ରହାଳୟ କଳା ଓ ସାହିତ୍ୟର ଉନ୍ନତିରେ ମଧ୍ୟ ବେଶ ସହାୟକ। ଚିତ୍ରକର, ଲେଖକ, ଗବେଷକ ଓ ଛାତ୍ରଛାତ୍ରୀମାନେ ମ୍ୟୁଜିୟମରୁ ପ୍ରେରଣା ପାଇଥାନ୍ତି। ପ୍ରାଚୀନ ଚିତ୍ରକଳା, ମୂର୍ତ୍ତିକଳା ଓ ହସ୍ତଶିଳ୍ପ ଆଜିର କଳାକାରମାନଙ୍କୁ ନୂଆ ସୃଜନଶୀଳତାର ଏକ ଦିଗ ଦେଖାଇଥାଏ।
1: ଏହି ମ୍ୟୁଜିୟମ ମାନବ ସଭ୍ୟତାର ସଂରକ୍ଷକ। ଯଦି ଏହି ସମସ୍ତ ଐତିହାସିକ ଧରୋହର ସଂରକ୍ଷଣ କରାଯିବ ନାହିଁ ଯୁବବନ୍ଧୁ, ତେବେ ଆମ ଆଗାମୀ ପିଢ଼ି ନିଜ ଇତିହାସକୁ ଜାଣିବେ ବା କେମିତି? ସେଥିପାଇଁ ତ ପ୍ରତ୍ୟେକ ନାଗରିକ ମାନଙ୍କର କର୍ତ୍ତବ୍ୟ ହେଉଛି ସଂଗ୍ରହାଳୟ ଓ ଐତିହାସିକ ସମ୍ପଦର ସୁରକ୍ଷା କରିବା। ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଆମକୁ ସ୍ମରଣ କରାଏ ଯେ ଇତିହାସ କେବଳ ପୁସ୍ତକରେ ନୁହେଁ, ଏହା ରହିଛି ଆମ ଚାରିପାଖରେ। ମ୍ୟୁଜିୟମ ହେଉଛି ଅତୀତ ଓ ବର୍ତ୍ତମାନ ମଧ୍ୟର ଏକ ସେତୁ। ଏହା ଆମକୁ ପୂର୍ବଜଙ୍କ ସହିତ ଯୋଡ଼େ ଓ ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନର ଧନ ସଂରକ୍ଷିତ ରଖେ।
0: ହଁ ଶ୍ରୋତା ବନ୍ଧୁ, ଶେଷରେ କୁହାଯାଇପାରେ ଯେ ସଂଗ୍ରହାଳୟ ବା ମ୍ୟୁଜିୟମ ଏକ ଜାତିର ଆତ୍ମା ସମାନ। ଏହା ଆମର ଇତିହାସ, ସଂସ୍କୃତି, କଳା ଓ ପରମ୍ପରାକୁ ଜୀବନ୍ତ ରଖେ। ଆଜିର ଯୁବପିଢ଼ିଙ୍କୁ ସଂଗ୍ରହାଳୟ ସହିତ ଯୋଡ଼ିବା

0: ନିହାତି ଆବଶ୍ୟକ। ଯେଉଁ ଯୁବପିଢ଼ି ନିଜର ଇତିହାସକୁ ଜାଣେ ସେହି ଯୁବପିଢ଼ି ଭବିଷ୍ୟତକୁ ଭଲ ଭାବରେ ଗଢ଼ି ତୋଳିପାରେ। ତେଣୁ ଆମେ ସମସ୍ତେ ସଂଗ୍ରହାଳୟ ପ୍ରତି ସମ୍ମାନ ରଖିବା ଓ ଏହି ଅମୂଲ୍ୟ ଧରୋହରକୁ ସୁରକ୍ଷିତ ରଖିବାର ସଂକଳ୍ପ ନେବା ନିହାତି ଦରକାର।
1: ଆଜିର ଯୁଗ ହେଉଛି ଏଆଇ ଟେଲିକମ୍ୟୁନିକେସନର ଯୁଗ। ସେଥିପାଇଁ ତ ପ୍ରତିବର୍ଷ ମେ 17 ତାରିଖରେ ଆମେ ସମଗ୍ର ବିଶ୍ୱରେ ପାଳନ କରିଥାଉ ୱାର୍ଲଡ ଟେଲିକମ୍ୟୁନିକେସନ ଆଣ୍ଡ ଇନଫର୍ମେସନ ସୋସାଇଟି ଡେ। ଏହି ଦିବସର ଉଦ୍ଦେଶ୍ୟ ଏହା ହେଉଛି ଯେ ଦୂରସଞ୍ଚାର ଓ ସୂଚନା ପ୍ରଯୁକ୍ତିର ମହତ୍ତ୍ୱକୁ ଲୋକମାନଙ୍କ ସମ୍ମୁଖକୁ ଆଣିବା। ଡିଜିଟାଲ ଯୁଗରେ ସମସ୍ତଙ୍କୁ ସମାନ ଭାବରେ ସୂଚନା ଓ ଯୋଗାଯୋଗର ସୁବିଧା ମିଳିବାକୁ ସଚେତନ କରିବା। ଆଜିର ଯୁଗକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗ ବୋଲି କୁହାଯାଏ। ମଣିଷ ଜୀବନରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଦୂରସଞ୍ଚାର ଓ ସୂଚନା ପ୍ରଯୁକ୍ତି ସହିତ ଜଡିତ ହୋଇଛି।
0: ଶ୍ରୋତାବନ୍ଧୁ, ପୂର୍ବ କାଳରେ ଲୋକମାନେ ସୂଚନା ପଠାଇବା ପାଇଁ ଚିଠି, ଦୂତ କିମ୍ବା ପାରାର ବ୍ୟବହାର କରୁଥିଲେ। ଗୋଟିଏ ସନ୍ଦେଶ ପହଞ୍ଚିବାକୁ ବହୁ ଦିନ କିମ୍ବା ମାସ ମାସ ମଧ୍ୟ ଲାଗୁଥିଲା। କିନ୍ତୁ ଆଜି ମୋବାଇଲ ଫୋନ, ଇଣ୍ଟରନେଟ, ଇମେଲ, ଭିଡିଓ କଲ ଓ ସୋସିଆଲ ମିଡିଆ ଦ୍ୱାରା କେବଳ କିଛି ସେକେଣ୍ଡ ବା କିଛି ମୁହୂର୍ତ୍ତରେ ହିଁ ପୃଥିବୀର ଯେକୌଣସି କୋଣକୁ ସୂଚନା ପଠାଯାଇ ପାରୁଛି। ଏହା ଦୂରସଞ୍ଚାର ବିପ୍ଳବର ଏକ ଅଦ୍ଭୁତ ଉଦାହରଣ ମଧ୍ୟ।
1: ତମେ ଏକଦମ ଠିକ କଥା କହିଲ ସିପ୍ରା। ଦେଖୁନ, ଆମ ସମସ୍ତଙ୍କ ହାତରେ ଫୋନ ପରା ଆମେ ଟିକେ କଣ ହେଲେ ପ୍ରତ୍ୟେକକୁ ମେସେଜ କରିଦଉଛୁ। ସେଥିପାଇଁ ତ ଦୂରସଞ୍ଚାର ମାନେ ଦୂରରେ ଥିବା ଲୋକଙ୍କ ସହିତ ଯୋଗାଯୋଗ କରିବା। ଟେଲିଫୋନ, ରେଡିଓ, ଟେଲିଭିଜନ, ସାଟେଲାଇଟ, ଇଣ୍ଟରନେଟ, ମୋବାଇଲ ନେଟୱାର୍କ ଏହାର ମୁଖ୍ୟ ଅଂଶ। ସୂଚନା ସମାଜର ଅର୍ଥ ହେଉଛି ଯେ ଏମିତି ଏକ ସମାଜ ଯେଉଁଠାରେ ସୂଚନା ଓ ଜ୍ଞାନ ହେଉଛି ଉନ୍ନତିର ମୂଳ ଶକ୍ତି। ଆଜିର ସମାଜରେ ସୂଚନା ହେଉଛି ସତ କହିବାକୁ ଗଲେ ଆମ ଉନ୍ନତିର ଶକ୍ତି। ଯିଏ ଅଧିକ ସୂଚନା ରଖେ ସେ ଅଧିକ ସଚେତନ ଓ ସକ୍ଷମ ମଧ୍ୟ।
0: ଆଉ ତା ସହ ଦୂରସଞ୍ଚାର ମଧ୍ୟ ଆଜିର ଶିକ୍ଷା କ୍ଷେତ୍ରକୁ ଏକ ନୂତନ ଦିଗ ଦେଇଛି। ପୂର୍ବରୁ ଛାତ୍ରଛାତ୍ରୀମାନେ କେବଳ ଶ୍ରେଣୀ ଗୃହରେ ହିଁ ଶିକ୍ଷା ପାଉଥିଲେ, କିନ୍ତୁ ଆଜି ଅନଲାଇନ୍ କ୍ଲାସ, ଡିଜିଟାଲ ଲାଇବ୍ରେରୀ ଓ ଶିକ୍ଷାମୂଳକ ଆପ୍ ମାଧ୍ୟମରେ ଘରେ ବସି ସହଜରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି। ତମେ ତ ନିଶ୍ଚୟ ଜାଣିଥିବ କ୍ଷଣପ୍ରଭା, ବିଶେଷ କରି କୋଭିଡ ମହାମାରୀ ସମୟରେ ଦୂରସଞ୍ଚାର ଓ ଇଣ୍ଟରନେଟ୍ ଶିକ୍ଷାକୁ ଚାଲୁ ରଖିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲା। ଏହା ଛାତ୍ରଛାତ୍ରୀଙ୍କୁ ସମୟ ଓ ସ୍ଥାନର ସୀମାରୁ ମୁକ୍ତ କରିଦେଇଛି।
1: କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସିପ୍ରା, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଦୂରସଞ୍ଚାରର ଭୂମିକା ଅସାଧାରଣ। ଆଜି ଡାକ୍ତରମାନେ ଭିଡିଓ କଲ୍ ମାଧ୍ୟମରେ ରୋଗୀମାନଙ୍କୁ ପରାମର୍ଶ ଦେଉଛନ୍ତି। ଟେଲିମେଡିସିନ ସେବା ଦ୍ୱାରା ଗାଁରେ ଥିବା ଲୋକମାନେ ମଧ୍ୟ ସହରର ବିଶେଷଜ୍ଞ ଡାକ୍ତରଙ୍କ ସହିତ ଯୋଡ଼ି ହୋଇପାରୁଛନ୍ତି। ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ଅତି ଶୀଘ୍ର ଲୋକଙ୍କ ପାଖକୁ ପହଞ୍ଚି ପାରୁଛି।
0: ଶ୍ରୋତାବନ୍ଧୁ, ଆଜିର ଯୁବପିଢ଼ି ସବୁଠାରୁ ଅଧିକ ଦୂରସଞ୍ଚାର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସହ ଜଡ଼ିତ। ସକାଳରୁ ରାତି ପର୍ଯ୍ୟନ୍ତ ସେମାନଙ୍କ ଜୀବନ ମୋବାଇଲ ଓ ଇଣ୍ଟରନେଟକୁ ଘେରି ରହିଛି। ପଢ଼ାଶୁଣା, ଯୋଗାଯୋଗ, ମନୋରଞ୍ଜନ, ନିଯୁକ୍ତି ଖୋଜିବା, ବ୍ୟବସାୟ ଓ ସାମାଜିକ ସମ୍ପର୍କ ସବୁକିଛି ଡିଜିଟାଲ ମାଧ୍ୟମରେ ହେଉଛି। ଏହା ଯୁବମାନଙ୍କୁ ବିଶ୍ୱ ସହିତ ଯୋଡ଼ି ଦେଇଛି। ଆଜି ଗୋଟିଏ ଛୋଟ ଗାଁର ଯୁବକ ମଧ୍ୟ ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ୱର ଜ୍ଞାନ ପାଇପାରୁଛି। ଏହା ହେଉଛି ଦୂରସଞ୍ଚାରର ସବୁଠାରୁ ବଡ଼ ସଫଳତା।

0: ପୁସ୍ତକ ଓ ଶ୍ରେଣୀ ଗୃହ ଉପରେ ନିର୍ଭର କରିବାକୁ ପଡୁଥିଲା, କିନ୍ତୁ ଆଜି ଅନଲାଇନ୍ କ୍ଲାସ, ଡିଜିଟାଲ ଲାଇବ୍ରେରୀ, ଇ ବୁକ୍, ଶିକ୍ଷାମୂଳକ ଭିଡିଓ ମାଧ୍ୟମରେ ଯୁବକମାନେ ଘରେ ବସି ବିଶ୍ୱସ୍ତରୀୟ ଶିକ୍ଷା ମଧ୍ୟ ପାଇପାରୁଛନ୍ତି। ଗୋଟିଏ ଛାତ୍ର ଆଜି ଦେଶ ବା ବିଦେଶର ଶିକ୍ଷକଙ୍କ ଠାରୁ ଅନଲାଇନ୍ ଶିକ୍ଷା ଗ୍ରହଣ କରିପାରୁଛି। ଏହା ଯୁବପିଢ଼ିଙ୍କ ଜ୍ଞାନର ସୀମାକୁ ବହୁତ ବଢ଼େଇଛି।
1: ଆଉ ତା ସହ ସୂଚନା ପ୍ରଯୁକ୍ତି ଯୁବମାନଙ୍କ ପାଇଁ ଚାକିରି ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିଛି। ଆଜି ଅନେକ ଯୁବକ ଡିଜିଟାଲ ମାର୍କେଟିଂ, ୱେବ୍ ଡିଜାଇନିଂ, ଅନଲାଇନ୍ ଫ୍ରିଲାନ୍ସିଂ, ଆପ୍ ଡେଭଲପମେଣ୍ଟ, ୟୁଟ୍ୟୁବ୍, ବ୍ଲଗିଂ ଓ ସୋସିଆଲ ମିଡିଆ ମାଧ୍ୟମରେ ଆତ୍ମନିର୍ଭର ହେଉଛନ୍ତି। ପ୍ରଯୁକ୍ତି ଯୁବମାନଙ୍କୁ କେବଳ ଚାକିରି ଖୋଜିବା ନୁହେଁ, ବରଂ ନିଜେ ଚାକିରି ସୃଷ୍ଟି କରିବାର ଶକ୍ତି ଦେଇଛି। ଏହା ଯୁବ ସମାଜକୁ ସ୍ୱାଧୀନ ଓ ଆତ୍ମବିଶ୍ୱାସୀ କରୁଛି।
0: ଏହା ସେମାନଙ୍କ ଜ୍ଞାନକୁ ସୁଯୋଗ, ସୃଜନଶୀଳତା ଓ ବିଶ୍ୱ ସହ ଯୋଗାଯୋଗ କରିବାର ଶକ୍ତି ମଧ୍ୟ ଦେଇଛି, କିନ୍ତୁ ଏହାର ସଠିକ ବ୍ୟବହାର ହିଁ ପ୍ରକୃତ ସଫଳତା। ତେଣୁ ଆଜିର ଯୁବ ସମାଜକୁ ସଚେତନ, ଦାୟିତ୍ୱଶୀଳ ଓ ଜ୍ଞାନମୟ ଡିଜିଟାଲ ନାଗରିକ ହେବାକୁ ପଡିବ ଓ ସୁନ୍ଦର ଭବିଷ୍ୟତ ଗଢିବାକୁ ପଡିବ।
1: ତେବେ ଶ୍ରୋତା ବନ୍ଧୁ, ସମୟ ତ ହେଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି, ଆପଣଙ୍କର ବହୁମୂଲ୍ୟ ମତାମତ ଆମକୁ ଚିଠି ଲେଖି ଜଣାଇବା ପାଇଁ ଭୁଲିବେ ନାହିଁ। ଆମକୁ ଚିଠି ଲେଖି ଜଣାଇବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
0: ଯୁବବନ୍ଧୁ, ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
1: ଶ୍ରୋତା ବନ୍ଧୁ, ଯୁବବାଣୀ ସହ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ମୋବାଇଲ ଫୋନ୍ ମାଧ୍ୟମରେ ସହଜରେ ଲାଇଭ୍ ଶୁଣିବା ପାଇଁ ବର୍ତ୍ତମାନ ହିଁ ନିଜ ଫୋନ୍ରେ ଡାଉନଲୋଡ୍ କରି ନିଅନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
0: ତାହେଲେ ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟ ପ୍ରଭା,
1: ଆଉ ମୁଁ ସିପ୍ରା
0: ରହୁଛୁ।
1: ନମସ୍କାର, ଜୟ ଭାରତ।

ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ପାଣିପାଗର ସୂଚନା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦିନର ସର୍ବୋଚ୍ଚ ତାପମାତ୍ରାରେ ଗୋଟିଏ ଦୁଇଟି ସ୍ଥାନରେ 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ବୃଦ୍ଧି ଦେଖାଦେଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଗଜପତି ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବଜ୍ରପାତ ସହ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗର ସୂଚନାଟି ଏଇଠି ଶେଷ ହେଲା। ଆପଣମାନେ ଟ୍ୟୁନ୍ କରୁଛନ୍ତି ଆକାଶବାଣୀ ପୁରୀ 103.4 FM।

ଏଇଥର ଶୁଣନ୍ତୁ, ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଅନୁଚିନ୍ତା କାର୍ଯ୍ୟକ୍ରମ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 6:35। ସକାଳ 6:40 ଶୁଣିପାରିବେ ଶ୍ରୀରାମଚରିତ ମାନସର 78ତମ ଅଧ୍ୟାୟ। କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ପ୍ରଚାର କରିବୁ ସକାଳ 7:25। ସକାଳ 8:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସକାଳ 9:30 ପ୍ରଚାର କରିବୁ ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ। ଆସନ୍ତାକାଲି ଏଥିରେ ଶୁଣିବେ ଭାରତୀୟ ନ୍ୟାୟପାଳିକା ବ୍ୟବସ୍ଥା ଓ ସାଇବର ଅପରାଧକୁ ରୋକିବା ପାଇଁ ଆମ ଆଇନରେ ଥିବା ବ୍ୟବସ୍ଥା ଓ ଏଥିସହିତ ରହିଛି ଆଇନ କଥା। ଶ୍ରୋତାବନ୍ଧୁ ଶୁଣିବାକୁ ଭୁଲିବେ ନାହିଁ ଆମ ଆଇନ କାର୍ଯ୍ୟକ୍ରମ ସକାଳ 9:30। ସକାଳ 10:00 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭୀର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଶୁଣିଲେ ଆଜିର

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। କିଛି ସମୟ ମଧ୍ୟରେ ଶୁଣିପାରିବେ ଓଡ଼ିଆରେ ଭକ୍ତି ଗୀତ। ଏହି ବିଜ୍ଞାପନ ବିରତି ପରେ।

0: ଓଡ଼ିଶା ଯୋଜନାର ଟେଲିଲର ନ୍ୟାୟ ବନ୍ଧୁ ନ୍ୟାୟିକ ସାକ୍ଷରତା ଏବଂ ସଚେତନତା କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ହୁଅନ୍ତୁ। ଆପଣ ଟେଲିଲର ଟୋଲ୍ ଫ୍ରି ନମ୍ବର 144454 ଏବଂ ୱେବସାଇଟ୍ www.tele-law.in ରେ ନ୍ୟାୟିକ ସହାୟତା ପ୍ରାପ୍ତ କରିପାରିବେ।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କେଶବ ଚନ୍ଦ୍ର ସାହୁଙ୍କ କଣ୍ଠରେ ଭକ୍ତି ଅର୍ଘ୍ୟଟିଏ ରାଜେନ୍ଦ୍ର କିଶୋର ହରିଚନ୍ଦନଙ୍କ ଗୀତ ରଚନାରୁ।

0: ଶୁଣୁଥିଲେ ସୁବାସ ଦାସଙ୍କ କଣ୍ଠରେ ଏହି ଦେଶାତ୍ମକ ବୋଧକ ସଙ୍ଗୀତଟି ଜଗନ୍ନାଥ ପଣ୍ଡାଙ୍କ ଗୀତ ରଚନାରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
3: ବାପରେ, ଏତେ ଟଙ୍କା?
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜିର ପ୍ରଥମ କଣ୍ଠଶିଳ୍ପୀ ସୁଭାଷ ଦାସ ଶିଳ୍ପୀଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଶୁଣିବା ଏହି ଗୀତଟି।

ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମହମ୍ମଦ ଆଜିଜଙ୍କ କଣ୍ଠରେ ଡକ୍ଟର ନିର୍ମଳ ନାୟକଙ୍କ ଗୀତରଚନାରୁ ସଙ୍ଗୀତରେ ସଜାଇଛନ୍ତି ବିଭୂତି ଭୂଷଣ।

0: ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ

0: ଆଜି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣି ସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରୁ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁ ଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026 ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟାକି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଇଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ 5 ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ

0: ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁ ଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାଆଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ୍ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଛି।
2: ଶ୍ରୋତାବନ୍ଧୁ, ଏତେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ପ୍ରଥମେ ଆପଣମାନଙ୍କ ପାଇଁ ରହିଛି ମର୍ଣ୍ଣି ରହିବ ଏ ପ୍ରେମ କାହାଣୀ କଥାଚିତ୍ରରୁ ଏ ଗୀତଟି। ଯୁଗଳକଣ୍ଠରେ ଗାଇଛନ୍ତି ଗୌତମ ଗିରି, ତପୁ ମିଶ୍ର, ମୋହିତ ଚକ୍ରବର୍ତ୍ତୀଙ୍କ ଗୀତ ରଚନା। ସଙ୍ଗୀତରେ ସଜାଇଛନ୍ତି ବିଦ୍ୟୁତ ରାୟ।

0: ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣୁଥିଲେ ମନେ ରହିବ ଏ ପ୍ରେମ କାହାଣୀ ତୋ ବିନା ମୋ କାହାଣୀ ଅଧା, ମୋ ସୁନାପୁଅ କଥାଚିତ୍ରରୁ କିଛି ଗୀତ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ପହଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହୈ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହୈ। ହମ ସଭି ଦେଖ ରହେ ହୈଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହି ବଦଲି ଗଈ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
1: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳା ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
2: ନେଦରଲ୍ୟାଣ୍ଡ କେ ସମାଜ ଓ ଏହାର ଇକୋନୋମି ମେ ଜୋ କଣ୍ଟ୍ରିବ୍ୟୁଟ କର ରହେ ହୈଁ ଉସ ପର ହର ଭାରତବାସୀ କୋ ଗର୍ବ ହୈ। ମେ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ଏହାର କି ସରକାର କା आभार व्यक्त करता हूँ। मैं यहाँ की जनता को 140 करोड़ भारतवासियों की तरफ से अपनी शुभकामनाएं देता हूँ।
1: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ

ଗସ୍ତକାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେସ୍ ଗାନ୍ଧୀନଗର କରିଡ଼ର ଆଧୁନିକୀକରଣ ଏବଂ ଘାଟଲୋଡ଼ିଆ ଗୋଟା ଚାନ୍ଦଲୋଡ଼ିଆ ଏବଂ ଥାଲ୍ଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡାନନ୍ଦ ଏବଂ ଶାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଜୟପୁର ଗୁରୁଗ୍ରାମ ନାସିକ ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6ଟି ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ୍ ଲ୍ୟାପ୍ଟପ୍ ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂହ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା 1 ଅକ୍ଟୋବର ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ଏବଂ ନାଇଜେରିଆ

0: ଏକ ମିଳିତ ଅପରେସନ୍ରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନ୍କୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସ୍ୱାତିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4 ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ।
3: ଆପଣ ଯେମିତି ଜାଣୁଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମଧ୍ୟ ନିଆହେଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆହେଉଛି, ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କରେକ୍ଟେଡ୍ ହାବିଟେସନ୍ ରହିଛି, ସେଠି 175 ପ୍ରୋଜେକ୍ଟ ନିଆହେଉଛି, ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହବ। ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳର ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ, ରୋଡ଼ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବୁ, ଲୋକ ଚାଉଳ ଭତ୍ତା ନେବା ପାଇଁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
2: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା। ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82 ବୈଠକ ଅଧ୍ୟକ୍ଷା

0: ସୁତି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ଛବିଶ ସତେଇଶ ପର୍ଯ୍ୟନ୍ତ ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ସବୁ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ଓନ୍ଲି, ଆମେ ତାଠୁ ଅଲରେଡି 8-10% ଏକ୍ସେସ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଇନଭଲ୍ଭମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନଭଲ୍ଭ ନ କରିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁ ଜୀବର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଯେତେବେଳେ ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁ ଜୀବ ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣ ଗ୍ରୀନ କଭରେଜଟା ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଣ କଣ ସବୁ ପଦକ୍ଷେପ ନେଉଛି?
0: ପ୍ରଥମ କଥା ହଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
1: ପଶୁ ମଣିଷ ବିବାଦ,
0: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନସେପ୍ଟ ତିଆରି କରିଛୁ ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ ଏହାର ସୁରକ୍ଷା ପାଇଁ ଲିଗାଲ୍ ପ୍ରୋଭିଜନ ତ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ରୁଲ୍ 1974 ଅଛି, ତାକୁ ପନିଶେବଲ ବିଭିନ୍ନ ସେକ୍ସନ୍ସ ଅଛି, ଲିଗାଲ୍ ପ୍ରୋଭିଜନ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ୍ ପ୍ରୋଭିଜନ ଭିତରକୁ ଯଦି ଆପଣ ପଶିବେ ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ୍ ପିପୁଲ୍ସ, ଯୋଉମାନେ ଜନଜାତି ବର୍ଣ୍ଣବାସୀ, ଏଇମାନଙ୍କର ସିଧାସଳଖ ଇନଭଲ୍ଭମେଣ୍ଟ ଥାଏ। କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ୍ ଆକ୍ଟିଭିଟିଜ୍ଟା କରନ୍ତି ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯୋଉମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ୍, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକୁ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବ କ'ଣ ଏତେ ବଡ ଜନ୍ତୁଟାକୁ ଶିକାର କରିକି ଆଣିକି ଏଠି ତାଙ୍କ ପାଖରେ ପହଞ୍ଚିଥିବ। ୟେସ୍, ତା ପାଖରେ ଟେକ୍ନିକାଲ୍ ନଲେଜଟା ଅଛି
1: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରେ,
0: ଟ୍ରାଡିସନାଲ୍ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିସମେଣ୍ଟଟା ଇମ୍ପୋଜ୍ କରାହଉଛି ସେମାନେ ମଧ୍ୟ ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସେଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନଫର୍ମାଣ୍ଟ ଆକାରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ୍ କରୁଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ। ଏବଂ ଏହାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ଶିମିଳିପାଳରେ ଆମେ ଯେତେବେଳେ ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାଷ୍ଟ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ।
1: ଆଚ୍ଛା,
0: ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ୍ କରୁଛୁ। କୋର୍ଟରେ ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମିଲି ପ୍ରୁଫ୍ କରିବା ପାଇଁ ଟିମ୍, ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର୍ ଦି କୋର୍ଟ ଫୋରମ୍ରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ୍ କରିବା ଗୋଟେ ଏସେନ୍ସିଆଲ ଥିଲା। ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
1: ସେ ପ୍ରମାଣ ଗୁଡାକ ସେଠୁ ପାଇଲୁ,
0: ସେଠୁ ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ଗଜ ସାଥୀରେ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କି ଗୋବିନ୍ଦପୁର ଅଞ୍ଚଳରେ ଡମ୍ପରା ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯୋଉମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର୍ 12 ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ରା ଡମ୍ପରା ଅଭୟାରଣ୍ୟଟା ଗୋଟେ ଏଲିଫେଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପରା ରେଞ୍ଜରୁ 8 ଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭର୍ଟାକୁ 2.5-3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର୍ ବେଲ୍ଟକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଜାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି, ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର୍ ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଟଙ୍କା ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା
1: ଅନୁସାରେ ଦେବା ପାଇଁ ଚେଷ୍ଟା,
0: ଏବଂ ଦାଟ୍ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
1: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କଣ କହିବେ?
0: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା, ସବସିକ୍ୱେଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଇଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ, ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼ିଲା, ପରିସୀମାତ୍ରା ବଢ଼ିଲା, ସେତେବେଳେ ସହରଟା ବଢ଼ିଛି ଏଲିଫ୍ୟାଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ୍ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି, ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ୍ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହବନି କିମ୍ବା ମଣିଷର କ୍ଷତି ହବନି, ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ, ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇରନ୍ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍, ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡଟେ ୟୁଜ୍ ହେଉଛି। ସପୋଜ୍ ଆମେ କୌଣସି

0: ଟୁ କି କୌଣସି ପବ୍ଲିକ ଟୁ ମାନେ ଗୋଟେ ମେସେଜ ପାଇଲୁ ଯେ ଅମକି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇରନ୍ଟେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ କରିଗଲା ପରେ ବନ ବିଭାଗ ଆମେ ମେସେଜ ପାଇଁ ଏଗେନ୍ ଆସିବୁ। ଆଉ ଗୋଟେ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ଗୋଟେ କୋଡିନେସନ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ
0: ସୁରକ୍ଷାକୁ ନେଇକି। ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକ ବ୍ଲେସନ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି, ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ନ ଏରିଆର ଯେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟଲି ମେସେଜ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟ୍ ଅଫ୍ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସାଯାଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାହଉଛି ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ୍ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକା ଅଛି, ଯୋଉ ଜାଗାରେ
1: ସବୁବେଳେ ଚଳପ୍ରଚଳ ଚାଲିଛି,
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଂ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେ ବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀ ମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ୱିନୀ ବୈଷ୍ଣବ ମାନେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ଟେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ୍ ଅପରେଟର ଯୋଉ ଥିବେ ଟ୍ରେନ୍ର ବେଗଟାକୁ ସେମାନେ
1: ସ୍ଲୋ କରିବେ,
0: ଏଲିଫେଣ୍ଟର କୌଣସି ଇଞ୍ଜୁରି ହେବ ନାହିଁ। ଧନ୍ୟବାଦ ଦେବି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେ ମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
2: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଇନସ୍ୟୁର ହବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ୍ ଏଜ୍ ଥିଲା 90, ସେ ପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସମାଜରେ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନ ଦିଏ ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ ବାର୍ତ୍ତାଟା ନ ଦିଏ, ତେନ୍ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପେନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରୁ ପଳେଇ ଆସିଲାଣି, ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ।
1: ମଣିଷ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଇଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟଲି ଆମର ଲାଇଫ୍ ସ୍ପେନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମ୍ରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପ୍ରଶାସକ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ ପାର୍ଟିସିପେସନ୍ ଆକ୍ଟିଭିଟିସ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସେ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦେଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯୋଉମାନେ କ୍ରୋକୋଡାଇଲ୍ର ସଂରକ୍ଷଣ ପ୍ରତି ଅଛନ୍ତି, ଯୋଉମାନେ ହାତୀ ସଂରକ୍ଷଣ ପ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯୋଉଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓପଙ୍କ ସହିତ କଣ୍ଟ୍ରୋଲ କରିକି, ଆପଣ ଲୋକାଲ୍ ଫରେଷ୍ଟ ଅଫିସରଙ୍କ ସହିତ କଣ୍ଟ୍ରୋଲ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ଼ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଚାରନ୍ତିନି, ରାବକୁ ବାଡ଼େଇବାକୁ ହେବ।
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି,
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀ ମରା ସାଥୀ ଯୋଉ ଟିମ୍ ଟି ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି ଏବଂ ଲୋକାଲ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତପ୍ରଦ

0: ଜଡ଼ିତ ଭାବେ ଯିଏ କାମ କରନ୍ତି
1: ତାଙ୍କୁ
0: ସେମାନେ
1: ବୁଝେଇ ସୁଝେଇ
0: ବୁଝେଇ ସୁଝି ସେ ସିଚୁଏସନ୍କୁ କାମ ଆଣ୍ଡ କ୍ୱାଇଟ୍ କରନ୍ତି
1: ଆଚ୍ଛା
0: ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି,
1: ଆଚ୍ଛା
0: ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ
1: ଆଚ୍ଛା
0: କରିକି ତାଙ୍କୁ
1: ତାଙ୍କୁ ପୁରସ୍କୃତ
0: ପୁରସ୍କୃତ
1: କରାଯାଏ
0: କରାଯାଏ
1: ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ କି?
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆହେଉଛି
1: ସାର୍। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେନ୍ସ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେନ୍ସ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ୍ ରବର ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦୁଇଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟଟା ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର ମାର୍କ ରଖିଛୁ। ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରି ୱାଇଲ୍ଡ ଆନିମଲ୍, ସେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା। ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ, ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା। ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୁଆଟେ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି।
1: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି, ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ଛାପିକି ରୁହେ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବଷ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି, ପବ୍ଲିକ୍ସ ଅଛନ୍ତି, ତାଙ୍କ ପାର୍ଟିସିପେସନ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ହାତୀ, ବାରା, ହେଟାବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି। ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏଇ ପ୍ରସଙ୍ଗକୁ ଆଧାର କରି କଣ ଆପଣ ଆମ ଶ୍ରୋତାବନ୍ଧୁ ମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରୁ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ, ଶିକାର କରିବାର ଗୋଟେ ପରମ୍ପରା ବା ପ୍ରଥା ରହିଆସି, ତାର ମାନେ ନୁହେଁ ଯେ ଆଜିକା ଡେଟ୍ରେ ମଧ୍ୟ ମଣିଷ ଶିକାର କରିବ। ସେତେବେଳେ ରାଜା ମହାରାଜାମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା ପୁରୁଣା ଫ୍ରମ୍ ଆୱର୍ ଦି ଗ୍ରାଣ୍ଡ ପ୍ୟାରେଣ୍ଟସ୍। ଏ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡ଼ି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟ୍ରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି ମ୍ୟାଡାମ, ଆଜିକା ଡେଟ୍ରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟ୍ରେ
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ରେ ଗୋଟେ ପ୍ରୋବ୍ଲେମ୍ ହଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଥିଲା କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏଇ କେସ୍ ଗୁଡ଼ିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ। କାହିଁକି ନା କୋର୍ଟର ବି ଗୋଟେ ଲିମିଟେସନ୍ସ ଅଛି।
1: ଆଜ୍ଞା,
0: ଲିମିଟେସନ୍ସ କ'ଣ ନା ନମ୍ବର ଅଫ୍ ଜଜେସ୍ ଲେସ୍, ସେଥିରେ କେତେଜଣ ଆବସେଣ୍ଟ ଥିବେ, କେତେଜଣ ମାନେ ସ୍ପେସିଫିକାଲି ୱାଇଲ୍ଡ ଲାଇଫ୍ କେସେସ୍କୁ ଲିମିଟେଡ୍ ଜଜେସ୍ ଡିଲ୍ କରୁଥିବେ, ସେଥିରେ ୱାଇଲ୍ଡ ଲାଇଫ୍ କେସ୍ ଗୁଡ଼ିକ ରେଗୁଲାର ଇଣ୍ଟରଭାଲ୍ରେ ଟ୍ରାଏଲ୍ ହଉନି। ତ ଆମେ ମଝିରେ ଗୋଟେ କନ୍ସେପ୍ଟ ତିଆରି କରୁଥିଲୁ, ଗୋଟେ ଯେମିତି ଲେଡିଜ୍ କେସ୍ରେ ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉଛି, ଯେମିତି ଆପଣଙ୍କର ସେମିତି ବନ୍ୟପ୍ରାଣୀଙ୍କ କେସ୍ ପାଇଁକି ଆଇଦର ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହଉ କିମ୍ବା ଗୋଟେ ଗ୍ରୀନ୍ କୋର୍ଟ ଫର୍ମେସନ୍ ହଉ, ଯେଉଁମାନେ ୱେଲ୍ ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯେଉଁମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ, ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିଶମେଣ୍ଟ ହେଇଛି, ବହୁତ ଖୁସି ଲାଗୁଛି। ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ୍।
1: ମୋର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତି ମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନ୍ସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀ ମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ଆଦିବାସୀ
0: କେମିତି ପରିଣତ ହେଇପାରିବ, ସେଥିପାଇଁ ମାନେ ଅନେବଲ୍ ଚିଫ୍ ମିନିଷ୍ଟର ମଧ୍ୟ ଏବେ ଗୋଟେ ରିସେଣ୍ଟଲି ଗୋଟେ ଭେରି ସର୍ଟଲି ସୁନ୍ଦର ଡିସିସନ୍ଟେ ନେଇଛନ୍ତି। ଆଦିବାସୀ ମାନଙ୍କର କ'ଣ ୱାଣ୍ଟିଙ୍ଗସ୍ ଅଛି, କନ୍ସର୍ନ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସ୍ଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ। ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କ'ଣ କଲେ ତାଙ୍କର ଡେ ଟୁ ଡେ ଲାଇଭଲିହୁଡ଼ରେ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ରେ ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ଼ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି। ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲ୍ଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ନା, ଆମ ସଂସ୍କୃତି ପରମ୍ପରାରେ ବି ରହିଛି,
0: ସଂସ୍କୃତି ପରମ୍ପରାରେ ସେଟା ରହିଛି। ବୃକ୍ଷ ରାଜିକୁ ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦ୍ୟାଟ୍।
1: ଗଛ ଲତା ପଶୁ ପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁ ଜୀବଙ୍କୁ ଭଲ ପାଉଛୁ ଆମ ବନ୍ୟ ପ୍ରାଣୀଙ୍କୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି, ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହଉଛି ଗୋଟେ ଧର୍ମ। କିଛି ଦିନ ତଳେ ଦେଖିଥିବେ ଗାଁରେ ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦିପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାରେ ମଧ୍ୟ ଦାନ ଦଉଥିଲେ, ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା। କାହିଁକି ନା ହାତୀ

0: ଯେତେବେଳେ ଗୋଟେ ମାଉଣ୍ଟରେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନଭର୍ଟ ହେଲା, ସର୍କସରେ ସେଇଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି କୁହେ, ଇଟ୍ ଇସ୍ ନଟ୍ ଦି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଇଟାକୁ ବନ୍ଦ କରିଦିଏ।
1: ସାର୍, ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ, ବନ୍ୟପ୍ରାଣୀ ସଂରକ୍ଷଣର ସେଇଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ ଆପଣଙ୍କୁ କହୁଛି। ଚନ୍ଦକା ବନ୍ୟପ୍ରାଣୀ ମାନଙ୍କରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ, 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟରଟା ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ, ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀଟିଏ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇସ୍ ଅଲସୋ ୱାନ୍ କାଇଣ୍ଡ ଅଫ୍ କନଜରଭେସନ ଆକ୍ଟିଭିଟିସ। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନଭର୍ଟ କରିବା।
1: ଖାଦ୍ୟ ପାଇଁ ସାର୍, ବାଉଁଶ ହଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ଦେଖନ୍ତୁ, ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ। ଆମର ଯାହା ଏକ୍ସପିରିଏନ୍ସ କହୁଛି 2020-21 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଗଛ ଥିଲା ସବୁଥିରେ ଫୁଲ ଫୁଟିଲା, ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ ଫ୍ଲାୱରିଂ ବୋଲି ତାକୁ କୁହାଯାଏ। ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟରରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। 4 ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ। ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା, କିନ୍ତୁ ଫର୍ଚୁନେଟଲି ଯୋଉ ବାଉଁଶ ଫୁଲ ହୋଇଥିଲା ନେକ୍ସଟ 5th ଇୟର ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ ଆସିଲା, ଗୋଟେ ପ୍ରୋଫ୍ୟୁଜଲି ନ୍ୟାଚୁରାଲ ରିଜେନେସନ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା ଭିତରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ ବାମ୍ବୋ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା ଭିତରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେସନ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ ହେଇଛି, ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ ହାବିଟାଟ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ ହେଇଛି, ତାକୁ ଯେ ରେଷ୍ଟିଂ ହାବିଟାଟ ଫିଡିଂ ହାବିଟାଟ ବିଭିନ୍ନ ପ୍ରକାର ହାବିଟାଟ କନଜରଭେସନ ଆକ୍ଟିଭିଟିସଟା ତା ଭିତରେ ଗୋଟେ ସଡନଲି ଡେଭଲପ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶ୍ରୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ଗୁଡ଼ିକ ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନଜ୍ୟୁମ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
0: ଦେଖନ୍ତୁ, କେତେବେଳେ ଗୋଟେ କନସେପ୍ଟ ଥିଲା ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ଯେତେବେଳେ ସେମାନେ ନଉଥିଲେ ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନସେପ୍ଟ ତିଆରି କରିଛନ୍ତି 2017-18 ଗୋଟେ ଇକୋ ଟୁରିଜିମ କନସେପ୍ଟ ଗୋଟେ ତିଆରି କରିଛନ୍ତି। ଇକୋ ଟୁରିଜିମ କନସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ ରହିବ ଇନସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା ଯେତେ ପବ୍ଲିକ ପାର୍ଟିସିପେସନ ବଢିବ, ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ, ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ଭବ, ମୁଁ ଯାଇଥିଲି ଭିତରକନିକା ସେଠି ଦେଖିଲି ଏତେ ପରିମାଣରେ ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନଭର୍ଟ କରିବେ, ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
1: ଯା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ। ନମସ୍କାର।

0: ଶ୍ରୋତା ବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ବାଟିଘାଟି କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତା ବନ୍ଧୁ, ବାଟିଘାଟି କାର୍ଯ୍ୟକ୍ରମ ସେଇମାନଙ୍କୁ ନେଇ ପର୍ଯ୍ୟବେସିତ ଯେଉଁମାନେ ସାଧାରଣ ମଣିଷ ଭାବେ ଜନ୍ମ ନେଇଥିଲେ ମଧ୍ୟ କିଛି ଅସାଧାରଣ କରି ଦେଖାଇଥାନ୍ତି, ଯେଉଁମାନେ ନିଜର କାର୍ଯ୍ୟ ଦକ୍ଷତାରେ ନିଆରା ମଣିଷର ପରିଚୟ ପାଇଥାନ୍ତି। ଆଜି ସେଭଳି ଏକ ବ୍ୟକ୍ତିତ୍ୱଙ୍କ ସନ୍ଧାନରେ ଆମେ ଯାଇ ପହଞ୍ଚିଥିଲୁ ପୁରୀର ଜଗନ୍ନାଥ ବଲ୍ଲଭ ମଠ ପରିସରରେ। ବହୁ ଐତିହ୍ୟ ତଥା ପୌରାଣିକ ମାନ୍ୟତା ରଖୁଥିବା ଏହି ମଠ ଦିନକୁ ଦିନ ତାର ସୌନ୍ଦର୍ଯ୍ୟତା ହରାଉଛି, ଏହା ଆମେ ସମସ୍ତେ ଅଳ୍ପେ ବହୁତେ ଅନୁଭବ କରୁଛେ। ହେଲେ କେତେଜଣ ବା ଏହି ସୌନ୍ଦର୍ଯ୍ୟତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛେ। ତେବେ ଆଜି ଆମେ ଭେଟିଥିବା ବ୍ୟକ୍ତି ଜଣକ କେବଳ ଏହା ଅନୁଭବ କରିନାହାନ୍ତି, ଏହାକୁ ପରିବର୍ତ୍ତନ କରିବା ଧାରାରେ ନିଜେ ସାମିଲ ହୋଇଛନ୍ତି। କେବଳ ନିଜେ ସାମିଲ ହୋଇନାହାନ୍ତି, ଏହା ସହିତ ସେ ଶତାଧିକ ଲୋକଙ୍କୁ ମଧ୍ୟ ସାମିଲ କରାଇଛନ୍ତି। ଅସ୍ୱଚ୍ଛ ଅବସ୍ଥାରେ ପଡ଼ିଥିବା ଜଗନ୍ନାଥ ବଲ୍ଲଭକୁ ସଫେଇ କରିବା ପାଇଁକା ସେ ଆଗେଇ ଆସିଛନ୍ତି। ଜଗନ୍ନାଥ ବଲ୍ଲଭ ମଠ ପରିସରରେ ସେ ଆରମ୍ଭ କରିଛନ୍ତି ମେଗା ସଫେଇ ଅଭିଯାନ, ଯେଉଁଥିରେ 200+ ସ୍ୱେଚ୍ଛାସେବୀ ସାମିଲ ହୋଇ ମଠ ପରିସରକୁ ସଫେଇ କରିଛନ୍ତି, ମଠ ପରିସରରେ ଥିବା ଆବର୍ଜନାକୁ ଉଠାଇଛନ୍ତି। ତାଦ୍ୱାରା ମଠଟି ପୁଣି ଥରେ ସରସ ସୁନ୍ଦର ଏବଂ ପୁନଃ ଏହାର ପବିତ୍ରତା ପରିବେଶ ଫେରିପାଇଛି। ତେବେ ସେ କିଏ, କାହିଁକି ଏହି ଅଭିଯାନ କରୁଛନ୍ତି, ଏହି ଅଭିଯାନ ପଛର ଉଦ୍ଦେଶ୍ୟ କ'ଣ ଏବଂ କିଭଳି ଭାବେ ଆମ କଳ୍ପନାକୁ ସେ ବାସ୍ତବତାର ପରିଣତ କରିପାରୁଛନ୍ତି, ସେ ସମ୍ପର୍କରେ ଚାଲନ୍ତୁ ତାଙ୍କ ସହିତ ଭେଟି ଆଲୋଚନା କରିବା। ତେବେ ଶ୍ରୋତାବନ୍ଧୁ, 103.4 FM ଆକାଶବାଣୀ ପୁରୀ ମାଧ୍ୟମରେ ପ୍ରସାରିତ ବାଟେଘାଟି କାର୍ଯ୍ୟକ୍ରମରେ ଏହି ସୁନ୍ଦର ଆଲୋଚନାକୁ ଚାଲନ୍ତୁ ଶୁଣିବା। ନମସ୍କାର, ଆକାଶବାଣୀ ପୁରୀର ବାଟେଘାଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ପରିଚୟ?
1: ମୁଁ ପ୍ରଦୀପ୍ତ କୁମାର ପ୍ରଧାନ, ଫାଉଣ୍ଡର ଏବଂ ପ୍ରେସିଡେଣ୍ଟ ହାପିନେସ ଫାଉଣ୍ଡେସନ।
0: ଆଚ୍ଛା, ବର୍ତ୍ତମାନ ଆମେ ଦେଖୁଛୁ ଏତେ ଏଠି ସଫେଇ ଚାଲିଛି ଜଗନ୍ନାଥ ବଲ୍ଲଭ ପରିସରରେ, କାହିଁକି ଏହି ସଫେଇ କାର୍ଯ୍ୟକ୍ରମ? ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବିସ୍ତୃତ ସୂଚନା ଦିଅନ୍ତୁ।
1: ଯେହେତୁ ଆମର ଜଗନ୍ନାଥ ବଲ୍ଲଭ ହଉଛି ପୁରୀ ସହିତ, ପୁରା ପୁରୀ ଏବଂ ଜଗନ୍ନାଥ ମନ୍ଦିର ସହିତ ଜଡିତ, ତେଣୁ ଆମର ହାପିନେସ ଫାଉଣ୍ଡେସନ ଏବଂ ପୁରୀ ମ୍ୟୁନିସିପାଲ କର୍ପୋରେସନ ମିଳିତ ଆନୁକୂଲ୍ୟରେ ଗୋଟେ ସଫେଇ କାର୍ଯ୍ୟକ୍ରମ ଚାଲିଛି, ଯୋଉଟା କି ପ୍ରତି ରବିବାର ଆମେ ସେଟା କରିବୁ। ଆଗକୁ ଆଉ ଅଲଗା ଅଲଗା ଜାଗା ମଧ୍ୟ କରିବୁ। ବଲ୍ଲଭରେ ପାଖାପାଖି 200+ ସ୍ୱେଚ୍ଛାସେବୀ ନେଇକି ଏଇ କାର୍ଯ୍ୟକ୍ରମ ଚାଲିଛି।
0: ବର୍ତ୍ତମାନ ଏଠି 200+ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି।
1: ଆଜ୍ଞା।
0: ଆଚ୍ଛା, ଏତେ ସଂଖ୍ୟକ

0: ସ୍ୱେଚ୍ଛାସେବୀ ମାନେ କେମିତି କ'ଣ ଏକାଠି ହେଲେ, ଆପଣ ମାନେ କେମିତି ଏତେ ବଡ ପରିବାରକୁ ନେଇକି ଏତେ ବଡ ମେଗା ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି, କେମିତି କ'ଣ ଟିକେ କୁହନ୍ତୁ ତ।
1: ହାପିନେସ୍ ଫାଉଣ୍ଡେସନ ର ହଉଛି ପ୍ରଥମ ହଉଛି ଏନଭାୟରମେଣ୍ଟ ଯୋଉଥିରେ କି ରହୁଛି ସ୍ୱଚ୍ଛତା ଏବଂ ବୃକ୍ଷରୋପଣ। ତେଣୁ ସ୍ୱଚ୍ଛତାକୁ ରଖିବା ପାଇଁ ପୁରୀକୁ ଆମେ ଗୋଟେ ପୁରୀ କ୍ଲିନ ଅପ୍ ପୁରୀ କ୍ୟାମ୍ପେନ୍ ଆମେ ଗୋଟେ କ୍ଲିନ ଅପ୍ ପୁରୀ କ୍ୟାମ୍ପେନ୍ ଆମେ ଗୋଟେ ଷ୍ଟାର୍ଟ କରିଛୁ, ଯୋଉଥିରେ କି ଆମେ ଯୋଉ ଯୋଉ ଜାଗା ପ୍ରଥମେ ଆମେ ଚାଳବଣିଆ କରିଥିଲୁ ଏବେ ଆମର ଜଗନ୍ନାଥ ବଲ୍ଲଭ କରୁଛୁ। ପାଖାପାଖି ଆମର ଅନୁଷ୍ଠାନରେ ପାଖାପାଖି 200 ରୁ 300 ଭଲ୍ୟୁଣ୍ଟିୟର ଅଛନ୍ତି, ଯିଏକି ଷ୍ଟୁଡେଣ୍ଟ ଅଛନ୍ତି, ୟୁଥ ଅଛନ୍ତି, ଆମେ ଯୋଡ଼ିକି ହେଇକି ଅଛନ୍ତି ସମସ୍ତେ ଆମ ଅନୁଷ୍ଠାନ ସହିତ। ଯେତେବେଳେ କ୍ଲିନ ଅପ୍ ପ୍ରୋଗ୍ରାମ ହୁଏ ସେତେବେଳେ ସମସ୍ତେ ଏକାଠି ହଉ, ଆଉ ଯୋଉ ଜାଗା ଥାଏ ତାକୁ ଆମେ ପୁରା ସମ୍ପୂର୍ଣ୍ଣ ରୂପେ ସଫେଇ କରିକି କରିଦେବୁ।
0: ଆଚ୍ଛା, ତେବେ ଏଇଟା ନୂଆ ନୁହଁ, ଏଭଳି ଧାରା ଆଗରୁ ମଧ୍ୟ ଜାରି ରହିଛି। ଆଉ ଏଇ ଜଗନ୍ନାଥ ବଲ୍ଲଭ ବର୍ତ୍ତମାନ ଏ ଧାରାରେ ଯୋଡ଼ି ହେଇଛି ସଫେଇ ଅଭିଯାନରେ। ଆଚ୍ଛା, ମାନେ ସଫେଇ, ସାଧାରଣତଃ ସଫେଇ ଗୋଟେ ଅସନା ଜିନିଷକୁ ହଟେଇ ତାକୁ ସଫା କରିବା, ଏଇ ଜିନିଷ ସମସ୍ତେ କରିବାକୁ ପସନ୍ଦ କରିବେନି, କାହିଁକି ନା ବର୍ତ୍ତମାନର ପିଢ଼ି ସାଧାରଣତଃ ନିଜକୁ ବହୁତ ସ୍ୱଚ୍ଛ ରଖିବା

0: କାମ ଗୋଟେ ଷ୍ଟାର୍ଟ କରିଛୁ, ଯୋଉଥିରେ କି ଆମେ ଯୋଉ ଯୋଉ ଜାଗା ପ୍ରଥମେ ଆମେ ଚାଳବଣିଆ କରିଥିଲୁ, ଏବେ ଆମର ଜଗନ୍ନାଥ ବଲ୍ଲଭ କରୁଛୁ, ପାଖାପାଖି ଆମର ଅନୁଷ୍ଠାନରେ ପାଖାପାଖି 200 ରୁ 300 ଭଲ୍ୟୁଣ୍ଟିୟର ଅଛନ୍ତି, ଯିଏକି ଷ୍ଟୁଡେଣ୍ଟ ଅଛନ୍ତି, ୟୁଥ ଅଛନ୍ତି, ଆମେ ଯୋଡ଼ିକି ହେଇକି ଅଛନ୍ତି ସମସ୍ତେ ଆମ ଅନୁଷ୍ଠାନ ସହିତ। ଯେତେବେଳେ କ୍ଲିନ୍ ଅପ୍ ପ୍ରୋଗ୍ରାମ ହୁଏ ସେତେବେଳେ ସମସ୍ତେ ଏକାଠି ହଉ, ଆଉ ଯୋଉ ଜାଗା ଥାଏ ତାକୁ ଆମେ ପୁରା ସମ୍ପୂର୍ଣ୍ଣ ରୂପେ ସଫେଇ କରିକି କରିଦଉ।
1: ଆଚ୍ଛା, ତେବେ ଏଇଟା ନୂଆ ନୁହଁ, ଏଭଳି ଧାରା ଆଗରୁ ମଧ୍ୟ ଜାରି ରହିଛି, ଆଉ ଏଇ ଜଗନ୍ନାଥ ବଲ୍ଲଭ ବର୍ତ୍ତମାନ ଏ ଧାରାରେ ଯୋଡି ହେଇଛି ସଫେଇ ଅଭିଯାନରେ। ଆଚ୍ଛା, ମାନେ ସଫେଇ, ସାଧାରଣତଃ ସଫେଇ ଗୋଟେ ଅସନା ଜିନିଷକୁ ହଟେଇ ତାକୁ ସଫା କରିବା, ଏଇ ଜିନିଷ ସମସ୍ତେ କରିବାକୁ ପସନ୍ଦ କରିବେନି, କାହିଁକି ନା ବର୍ତ୍ତମାନର ପିଢି ସାଧାରଣତଃ ନିଜକୁ ବହୁତ ସ୍ୱଚ୍ଛ ରଖିବାକୁ ଚାହାନ୍ତି, ନିଜକୁ ବହୁତ ହାଇଜିନିଟି ମେଣ୍ଟେନ କରନ୍ତି, ତ ଆପଣ ଏଭଳି ସ୍ଥିତିରେ ଏଭଳି ପୋଚା ଜିନିଷ ସବୁ ଉଠେଇବା ହଉ ବା ଏଇ ଯୋଉ ଅସନା ମସନା ଜିନିଷକୁ ହାତରେ ଆଡେଇବା, କେବେ ସଙ୍କୋଚ ଆସେନି?
0: କେବେ, ଯେହେତୁ ଆମ ସହିତ ସବୁ କଲେଜ ଷ୍ଟୁଡେଣ୍ଟ ମାନେ ଯୋଡି ହେଇକି ଅଛନ୍ତି, ଆମର ଯୋଉ ହାପିନେସ ଫାଉଣ୍ଡେସନ ର ଯୋଉ ମେମ୍ବର ମାନେ ଅଛନ୍ତି ସେମାନେ କରିକି ଅଭ୍ୟାସ ରହିଛି, କିନ୍ତୁ ଯୋଉମାନେ ଏବେ ଷ୍ଟୁଡେଣ୍ଟ ନୂଆ ଯୋଡି ହଉଛନ୍ତି ତାଙ୍କୁ ଫାର୍ଷ୍ଟ ଫାର୍ଷ୍ଟ ତାଙ୍କୁ ଟିକେ ସଙ୍କୋଚ ଲାଗୁଛି, ତେଣୁ ତାଙ୍କୁ ବାରମ୍ବାର ସେ ବିଷୟରେ ଆମେ ମୋଟିଭେଟ କରୁ କେମିତି କରିବା ଦରକାର, ଏଇଟାକୁ ମାନେ ଅସନା ନ ଭାବିକି ଆମେ କରିବା, ଯେହେତୁ ଆମେ ଅଳିଆ ପକେଇଛୁ ଭାବିକି କରିବା, ସେଇଟା ଭାବିକି ଆମେ କରୁ, ତାଙ୍କୁ ସେଇ ହିସାବରେ ମୋଟିଭେଟ କରୁ, ସେଥିପାଇଁ ସେମାନେ ତାପରେ ସେମାନେ କରନ୍ତି।
1: ଆଚ୍ଛା, ଏଭଳି ସଫେଇ ଅଭିଯାନ ଆପଣଙ୍କର କେତେ ଦିନ ହେଲାଣି ଜାରି ରହିଛି ବା କେତେ ବର୍ଷ ହେଲାଣି ଜାରି ରହିଛି, ବା କେବେଠାରୁ ଏଭଳି ଆପଣ ସଫେଇ କରିବା ଆରମ୍ଭ କରିଛନ୍ତି?
0: ସଫେଇ ପୁରୀ ସହରରେ ଆମେ ଆମର ହାପିନେସ ଫାଉଣ୍ଡେସନ ବିଗତ 6 ବର୍ଷ ହେବ କାମ କରୁଛି, ସେଥିମଧ୍ୟରୁ 5 ବର୍ଷ ହେବ ଆମେ ଏଇ ସ୍ୱଚ୍ଛତା ଉପରେ କାମ କରୁଛୁ। ଏବେ ବର୍ଷେ ହବ ଆମେ ଏଇ ଯୋଉ କ୍ଲିନ୍ ଅପ୍ ପୁରୀ ସ୍ୱଚ୍ଛତା କ୍ୟାମ୍ପେନ୍ ଏବେ ଷ୍ଟାର୍ଟ କରୁଛୁ, ଆଉ ପ୍ରତି କଲେଜର କ୍ୟାମ୍ପସ କ୍ଲିନିଂ କରୁଛୁ, ପବ୍ଲିକ ପ୍ଲେସ କ୍ଲିନିଂ କରୁଛୁ, ପାର୍କ କ୍ଲିନିଂ କରୁଛୁ, ବିଚ୍ କ୍ଲିନିଂ କରୁଛୁ, ଏଇସବୁ ଜିନିଷ ଆମର ବର୍ଷକୁ ଯାହା ହେଲେ ବି ଆମର ଯୋଉ ପାଖାପାଖି 100ଟା ଇଭେଣ୍ଟରୁ ପାଖାପାଖି 20-30ଟା ଇଭେଣ୍ଟ ସଫେଇର ହିଁ ରହୁଛି।
1: ଆଚ୍ଛା, ବର୍ତ୍ତମାନ ଏଇ ଯୋଉ 200 ପିଲା ଆସିଛନ୍ତି, ଗୋଟେ ଏତେ ସଂଖ୍ୟକ ସ୍ୱେଚ୍ଛାସେବୀ ମିଶି ସଫେଇ କରୁଛନ୍ତି, ଏମାନଙ୍କ ଭିତରେ ସବୁ କିଏ କିଏ ସବୁ ରହିଛନ୍ତି, କେଉଁ ବର୍ଗ ଅଧିକ ରହିଛନ୍ତି, ଏବଂ କେମିତି ଆପଣ ଏମାନଙ୍କୁ ଡାକିକି ଆଣିଛନ୍ତି ସଫେଇ ପାଇଁ କା ସାମିଲ କରାଇଛନ୍ତି?
0: ଆମର ପ୍ରତି କଲେଜରେ ଆମେ ଇକୋ କ୍ଲବ ତିଆରି କରୁଛୁ, ଷ୍ଟୁଡେଣ୍ଟ ୟୁଥ କ୍ଲବ, ଯୋଉଥିରେ କି ସବୁ କଲେଜର କିଛି ଜଣ ଷ୍ଟୁଡେଣ୍ଟ ଅଛନ୍ତି ଯୋଉମାନେ ସ୍ୱଚ୍ଛତା ଆଉ ବୃକ୍ଷରୋପଣକୁ ଯୋଉମାନେ ଭଲ ପାଆନ୍ତି ସେଇଭଳିଆ କିଛି ଜଣ ଷ୍ଟୁଡେଣ୍ଟକୁ ଆଡ୍ କରୁଛୁ, ଆଉ ଯୁବବର୍ଗ ଯୋଉମାନେ ଅଛନ୍ତି କଲେଜ ପାସ୍ ଆଉଟ ହେଇଯାଇଛନ୍ତି, କୋଉମାନେ ଜବ୍ କରୁଛନ୍ତି ସେମାନେ ବି ଅଛନ୍ତି, ଆଉ ଯୋଉମାନେ ଚାହୁଁଛନ୍ତି ଆମ ସହିତ ୟୁଥ, ଯେହେତୁ ଏଇଟା ଗୋଟେ ୟୁଥ ଅର୍ଗାନାଇଜେସନ ତେଣୁ ୟୁଥ ମାନେ ଏଥିରେ ଯୋଡି ହେଇକି ଅଛନ୍ତି, ଏଇସବୁ କାର୍ଯ୍ୟକ୍ରମ ଆମେ ପୂର୍ବରୁ ବି କରିଛୁ, ତେଣୁ ଆସ୍ତେ ଆସ୍ତେ ଯୁବପିଢି ଏଇ ଯୋଉ ଆମ କାର୍ଯ୍ୟକ୍ରମ ଦେଖିକି ଆସ୍ତେ ଆସ୍ତେ ଯୋଡି ହଉଛନ୍ତି।

0: ଆଚ୍ଛା, ଆଜି ଯୋଉ ଚାଲିଛି ଜଗନ୍ନାଥ ବଲ୍ଲଭରେ ସଫେଇ, କେତେ କେଉଁ କେଉଁ ଅଞ୍ଚଳ ସଫା କଲେଣି ଆଉ କେତେ ଦିନ ଲାଗିବ ପୁରା ଅଞ୍ଚଳ ସଫା କରିବା ପାଇଁ କା?
1: ଯେହେତୁ ଆମର ଆମର ପାଖାପାଖି 200 କିଲୋମିଟର ଲାଗିଥିଲେ, ପାଖାପାଖି ଯୋଉ ଆମର ପାର୍କିଂ ଏ ଯୋଉ ଅଛି ପୋଖରୀ, ବେଣ୍ଟ ପୋଖରୀ ଅଛି ତା ଚାରିପଟ, ଆଉ ପାର୍କିଂ ର ଚାରିପଟ, ଆଉ ଶ୍ରୀଦାଣ୍ଡକୁ ଲାଗିଥିବା ଯୋଉ ରୋଡ ତାର ଦୁଇ ପାର୍ଶ୍ୱ ଆମେ ସଫେଇ କରିଛୁ। ସେଠି ଗୋଟେ ପ୍ରମୋଦ ଉଦ୍ୟାନ ଅଛି, ସେଇଟା ବି ଆମେ ସଫା କରିଛୁ, କିନ୍ତୁ ତାର କିଛି ଅଂଶରେ ଏମିତି ଅଳିଆ ହେଇକି ଅଛି ଯୋଉଟା କି ହାତରେ ସଫା କରିହବନି। ତେଣୁ ମୁଁ ପୁରୀ ମ୍ୟୁନିସିପାଲ କର୍ପୋରେସନ ର ସ୍ୱେଚ୍ଛାକର୍ମୀ ଏବଂ ଡ୍ରୋଜର ତାଙ୍କର ଯୋଉ ଅଛି ସେଇଟା ଲାଗିକି ସେଇଟା ସଫା କରାହଉଛି। ଏଇଟା ଆମେ ପ୍ରଥମତଃ କରିକି ଲୋକଙ୍କୁ ସଚେତନତା କରେଇଛୁ, ଆଉ ତାପରେ ଯାହା ଆଉ ବାକି ଅଛି ସେଇଟା ପୁରୀ ମ୍ୟୁନିସିପାଲ କର୍ପୋରେସନ ଯିଏ କମିଶନର ଅଛନ୍ତି ଶ୍ୟାମ ମ୍ୟାଡାମ ଅଛନ୍ତି, ସିଏ ହଉଛି ହାତକୁ ନେଇଛନ୍ତି। ସେ କହିଲେ ଯେ ଏଠାରେ ଆମେ ଯେତିକି ଆପଣମାନେ ସଫେଇ କଲେ, ସଚେତନତା କଲେ, ତାପରେ ଆମେ ଏଇଟାକୁ ଆଗକୁ ସେଇଟା ସଫେଇ କରିବୁ। ଏବେ ନେକ୍ସଟ ଟାଇମ ନେକ୍ସଟ ଆମେ ମନ୍ଦିର ଚାରିପାଖ ଯୋଉ ସାହି ଅଛି ମନ୍ଦିରକୁ ଲାଗିକି, ସେଇ ସାହିରେ ଆମେ ନେକ୍ସଟ ରବିବାର ଦିନ ସଫେଇ କରିବୁ। ସଫେଇ ସହିତ ସଚେତନତା ବାର୍ତ୍ତା ଦବୁ ଯେ ନିଜ ଘରେ ଅଳିଆ ଓଦା ଶୁଖିଲା ଅଳିଆକୁ ଆପଣ ସବୁ ଅଲଗା ଅଲଗା କରିକି ରଖନ୍ତୁ ଏବଂ ଗାଡିରେ ସ୍ୱଚ୍ଛ ସଭାରେ ଦିଅନ୍ତୁ। ଏଇ ଜିନିଷକୁ ଆମେ ସଚେତନତା କରିବା ପାଇଁ ପ୍ରୟାସ ଆର ନେକ୍ସଟ ରବିବାରକୁ ଆମେ ରଖିଛୁ।
0: ଆଚ୍ଛା, ତେବେ ଆପଣଙ୍କର ଜଗନ୍ନାଥ ବଲ୍ଲଭ ସଫେଇ ସରିଛି, ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ମନ୍ଦିର ଆଖପାଖ ସଫେଇ କରିବେ, ୟା ପୂର୍ବରୁ କେଉଁ କେଉଁ ଅଞ୍ଚଳ ସବୁ ସଫା ସଫେଇ ଅଭିଯାନରେ ସାମିଲ ହୋଇସାରିଛି?
1: ଆମର ବିଚ୍, ଆମର ଦେଖିଥିବେ ଆପଣ ପୁରୀର ବିଚ୍ ରହିଛି, ପୁରୀର ବିଚ୍ କୁ ଆମେ ତିନି ଭାଗରେ ବିଭକ୍ତ କରାଯାଇଛି, ଗୋଟେ ଗୋଲ୍ଡେନ୍ ବିଚ୍, ଆଉ ନୀଳାଦ୍ରି ବିଚ୍, ସେପଟେ ଚକ୍ରତୀର୍ଥ ବିଚ୍। ସବୁଠୁ ଅସନାର ଅଳିଆ ରହୁଛି ଚକ୍ରତୀର୍ଥ ବିଚ୍ ଏବଂ ପେଣ୍ଟଗଡା ବିଚ୍। ଆମେ ଚକ୍ରତୀର୍ଥ ବିଚ୍ କୁ କଣ୍ଟିନ୍ୟୁ ଆମେ ପାଖାପାଖି 3 ବର୍ଷ ହବ ଆମେ ସେଟାକୁ କ୍ଲିନ୍ କରୁଛୁ। ତାପରେ ଚାଳବଣିଆ ଏରିଆରେ ଯୋଉ ଆସିକି ଭୋଜି କରୁଛନ୍ତି ଅଳିଆ ସବୁ କରୁଛନ୍ତି ତାଙ୍କୁ ବି ଆମେ ସଫା କରୁଛୁ। ଆଉ ପାଖାପାଖି ବିଭିନ୍ନ ପାର୍କ ଯେମିତିକି ଅଛି ମଧୁସୂଦନ ପାର୍କ ଅଛି ଏସ୍ସି ଅଫିସ ସାମ୍ନାରେ, ସେଇଟାକୁ ସଫା କରୁଛୁ। ବିଭିନ୍ନ ଆଉ ପର୍ଯ୍ୟଟନ ସ୍ଥଳୀ ଯେମିତିକି ଗୁଣ୍ଡିଚା ମନ୍ଦିର ଚାରିପାଖ, ମନ୍ଦିର ଚାରିପାଖ, ବିଭିନ୍ନ ମନ୍ଦିର ଯୋଉଗୁଡା ପୁରୁଣା ମନ୍ଦିର ଅଛି ସେଗୁଡା ବି ଆମେ ସଫେଇ କରୁଛୁ।
0: ଆଚ୍ଛା, ମାନେ ବିଭିନ୍ନ ପର୍ଯ୍ୟାୟରେ ପୁରୀର ବିଭିନ୍ନ ଅଞ୍ଚଳକୁ ସଫେଇ ଅଭିଯାନରେ ସାମିଲ କରାଯାଉଛି। ଆଚ୍ଛା, ଆପଣ ଯୋଉ ଏତେ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ନେଇକି ଗୋଟେ ଅନୁଷ୍ଠାନ ଗଢିଛନ୍ତି, ଅନୁଷ୍ଠାନର ବିଭିନ୍ନ ପ୍ରକାର ସଫେଇ ଅଭିଯାନ କରୁଛନ୍ତି, ଆଉ କଣ କଣ ସବୁ କରୁଛନ୍ତି ଏଇ ସ୍ୱେଚ୍ଛାସେବୀ ମାନେ ବା ଯୁବବର୍ଗ ମାନଙ୍କୁ ଯୋଡିଛନ୍ତି, ସେମାନେ ଆଉ କେଉଁ କାର୍ଯ୍ୟରେ ସବୁ ଆସୁଛନ୍ତି ବା ସମାଜରେ ଆଉ କେଉଁଭଳି ଭାବେ ଉନ୍ନତି କରୁଛନ୍ତି?
1: ଆମେ ବୃକ୍ଷରୋପଣ ଠୁ ଆରମ୍ଭ କରି ପୁରୁଣା ଡ୍ରେସ ଡୋନେସନ ଠୁ ଆରମ୍ଭ କରି ଆମର ବିଭିନ୍ନ ରକ୍ତଦାନ ଶିବିର ହଉ, ସଚେତନତା କାର୍ଯ୍ୟକ୍ରମ ହଉ, ସଚେତନତା ରାଲି ହଉ, କିମ୍ବା ଆଉ ପ୍ରଶାସନର ସହିତ ଯୋଡି ହେଇକି ଆମେ ବିଭିନ୍ନ ପ୍ରକାରର ଆକ୍ଟିଭିଟି ଯୋଉ ସୋସିଆଲ କଜ ପାଇଁ ଯୋଉ କାମ ଗୁଡା ଅଛି ଆମେ କରୁଛୁ।
0: ଆଚ୍ଛା, ମାନେ ବିଭିନ୍ନ ପ୍ରକାରରେ ସମାଜର ଉନ୍ନତି ପାଇଁ କା ଆପଣ ପ୍ରୟାସ ଜାରି ରଖିଛନ୍ତି, ଖାସ କରି ଯୁବବର୍ଗ ମାନଙ୍କୁ ଆପଣ ଆପଣଙ୍କ କାର୍ଯ୍ୟକ୍ରମରେ ଯୋଡିଛନ୍ତି। ତେବେ ଏଇ ଯୋଉ ସଫେଇ ଅଭିଯାନ କରୁଛନ୍ତି, କୁହାଯାଏ ଯୋଉ ଆଖପାଖ ପରିବେଶକୁ ସ୍ୱଚ୍ଛତା ରଖିବା ଏସବୁ ଠାରୁ ବଡ ପୁଣ୍ୟ କାମ ଆଉ କିଛି ହେଇନପାରେ, ଯୋଉ ଅନ୍ୟମାନଙ୍କ ଅଳିଆକୁ ଆପଣ ନିଜ ହାତରେ ସଫା କରୁଛନ୍ତି, ଆପଣଙ୍କର ଏଭଳି ଅଭିଯାନ ଜାରି ରହୁ, ଆପଣ ନିଶ୍ଚିନ୍ତ ରୂପେ ଆମର ସମାଜ ପାଇଁ ଗୋଟେ ପ୍ରେରଣାର ଉତ୍ସ ପାଲଟନ୍ତୁ। ଧନ୍ୟବାଦ ଆପଣଙ୍କର ଏଇ ସୁନ୍ଦର କାର୍ଯ୍ୟକ୍ରମ ପାଇଁ କା ଆମର ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା, ନମସ୍କାର।
2: ଶ୍ରୋତା ବନ୍ଧୁ, ଆଶା କରୁଛି ହାପିନେସ୍ ଫାଉଣ୍ଡେସନର ପ୍ରଦୀପ୍ତ ପ୍ରଧାନଙ୍କ ସହିତ ହୋଇଥିବା ଆଲୋଚନା ଆପଣମାନଙ୍କୁ ପସନ୍ଦ ଆସିଥିବ। ଏହାଦ୍ୱାରା ଆପଣ ନିଶ୍ଚିନ୍ତ ରୂପେ ଅନେକ ପ୍ରେରଣା ପାଇଥିବେ, କିଭଳି ଭାବେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଆମ କଳ୍ପନା ମଧ୍ୟ ବାସ୍ତବତାର ରୂପ ନିଏ ଏବଂ ସେହି ବାସ୍ତବତା ଆମ ସମାଜର କେତେ ମାତ୍ରାରେ ହିତ ସାଧନ କରିପାରିଥାଏ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ବାଟେଘାଟେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 3752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରିତ ହେଉଛି 103.4 FM ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଆଶିକି କଥାଚିତ୍ରରୁ ଏହି ଗୀତଟି। ନଦୀମ ଶ୍ରବଣଙ୍କ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ଶିଳ୍ପୀ କୁମାର ସାନୁ।

ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM, ଶୁଣୁଛନ୍ତି କିଛି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଧଡ଼କନ୍ କଥାଚିତ୍ରରୁ। ସମୀରଙ୍କ ଗୀତ ରଚନା, ନାଦିମ ଶ୍ରବଣଙ୍କ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ଅଲକା ୟାଗ୍ନି, କୁମାର ସାନୁ, ଉଦିତ ନାରାୟଣ। ଶୁଣନ୍ତୁ ଏହି ଗୀତଟି ଧଡ଼କନ୍ କଥାଚିତ୍ରରୁ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଯେତେବେଳେ ଜଣେ ବ୍ୟକ୍ତି ସୁସ୍ଥ ଥାଏ ତେବେ ସେହି ବ୍ୟକ୍ତି ଖୁସି ଏବଂ ଆନନ୍ଦିତ ରହିଥାଏ। ଜଣେ ନିଜର ସ୍ୱାସ୍ଥ୍ୟକୁ କଦାପି ଅଣଦେଖା କରିବା ଉଚିତ ନୁହେଁ ଏବଂ ସର୍ବଦା ଏପରି କାର୍ଯ୍ୟ କରିବା ଯାହା ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଜଣେ ସୁସ୍ଥ ବ୍ୟକ୍ତି ହୃଦୟ, ମନ ଏବଂ ଶରୀରରୁ ସୁସ୍ଥ ଥାଏ। ଯେତେବେଳେ ଆହତ କିମ୍ବା ଅସୁସ୍ଥ ବ୍ୟକ୍ତି ସର୍ବଦା ସେମାନଙ୍କର ଅସୁସ୍ଥତା ବିଷୟରେ ଚିନ୍ତା କରିଥାନ୍ତି, ତା ସହିତ ଦୁଃଖୀ ଏବଂ ଅସନ୍ତୁଷ୍ଟ ରହିଥାନ୍ତି। ଏହିପରି ନକାରାତ୍ମକତା ସେମାନଙ୍କୁ ଘେରି ରହିଥାଏ। ଯେଉଁଠାରେ ସମସ୍ତେ ସର୍ଟକଟ୍ ଆବଶ୍ୟକ କରନ୍ତି ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଉଦାସୀନ ହେବା ଉଚିତ ନୁହେଁ। ତେଣୁ ଏହା ଯଥାର୍ଥରେ କୁହାଯାଇଛି ଯେ ସ୍ୱାସ୍ଥ୍ୟ ହେଉଛି ସମ୍ପଦ। ଏହା ଜଣଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇଥାଏ। ଏକ ସୁସ୍ଥ ଶରୀର ଏବଂ ମନ କେବଳ ସମୃଦ୍ଧ ଜୀବନଯାପନ କରେ ନାହିଁ, ବରଂ ଜଣେ ବ୍ୟକ୍ତିଙ୍କୁ ସମାଜରେ ଏକ ସକାରାତ୍ମକ ଅବଦାନ ଦେବାରେ ସକ୍ଷମ କରେ। ତେଣୁ ଆମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଏହାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଶ୍ରୋତାବନ୍ଧୁ, ଆମର ହୃଦୟ ରକ୍ତକୁ ଶରୀରର ସବୁ ଜାଗାକୁ ପଠାଇବା ବେଳେ ଧମନୀ ଉପରେ ଯେଉଁ ଚାପ ପଡ଼େ ତାହାକୁ ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ କୁହାଯାଏ। ଏହାକୁ ନିରବ ଘାତକ ବୋଲି ମଧ୍ୟ କୁହାଯାଏ, କାରଣ ଅଧିକାଂଶ ଲୋକଙ୍କୁ ଏହାର କିଛି ଲକ୍ଷଣ ଜଣାପଡ଼େନି, କିନ୍ତୁ ଭିତରେ ଭିତରେ ଏହା ହୃଦୟ, ମସ୍ତିଷ୍କ, କିଡ୍ନୀ ଓ ଆଖିକୁ କ୍ଷତି ପହଞ୍ଚାଇଥାଏ। ଶ୍ରୋତାବନ୍ଧୁ, ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ ଆଜିର ସମାଜରେ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ସେ ସମସ୍ୟାରୁ ଆମେ କିପରି ଭାବରେ ବର୍ତ୍ତିବା, ତାର କାରଣ କ'ଣ, ପ୍ରତିକାର କ'ଣ ଏବଂ ସଚେତନତା କ'ଣ ରହିଛି, ସାବଧାନତା କ'ଣ ରହିଛି, ସେ ସମସ୍ତ ଦିଗ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଆଜି ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଇପ୍ସିତା ଦାସ, ଭେଷଜ ବିଶେଷଜ୍ଞ, ସଦର ମହକୁମା ଚିକିତ୍ସାଳୟ, ପୁରୀ। ଚାଲନ୍ତୁ ତାଙ୍କ ସହିତ କଥା ହେବା ଏବଂ ସବିଶେଷ ଆଲୋଚନା କରିବା। ମ୍ୟାଡାମ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ଧନ୍ୟବାଦ
0: ମ୍ୟାଡାମ। ଆଜି ଯେମିତି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ କ'ଣ ଏବଂ କ'ଣ ସବୁ ଅସୁବିଧାର ଆମେ ସମ୍ମୁଖୀନ ହେଉଛେ, ତାର ପ୍ରତିକାର କ'ଣ ରହିଛି, ତେଣୁ ପ୍ରଥମେ ଆମେ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବୁ ଯେ ଉଚ୍ଚ ରକ୍ତଚାପ କହିଲେ କ'ଣ ବୁଝିବା।
1: ପ୍ରଥମେ ଆମେ ଜାଣିବା କି ରକ୍ତଚାପ ମାନେ କ'ଣ। ରକ୍ତଚାପ ହେଲା ବ୍ଲଡ୍ ପ୍ରେସର, ଯୋଉଟା କି ଆମର କାର୍ଡିଆକ୍ ଆଉଟପୁଟକୁ ନେଇକି ବେସ୍ କରିକି ଗୋଟେ ରକ୍ତଚାପର କଳନା କରାଯାଏ, ଯେଉଁଥିରେ ସିଷ୍ଟୋଲିକ୍ ପ୍ରେସର ଅଛି। ଉପରଟାକୁ ଆମେ ସିଷ୍ଟୋଲିକ୍ ପ୍ରେସର କହୁ ଆଉ ତଳଟାକୁ ଆମେ ଡାୟାଷ୍ଟୋଲିକ୍ ପ୍ରେସର କହୁ। ତ ଉପରଟା ନର୍ମାଲି ଆମର 120 ରହେ ଆଉ ତଳଟା ହେଉଛି 80 ରହେ। ଉଚ୍ଚ ରକ୍ତଚାପ ମାନେ ସେଇଟା ଯଦି ଭ୍ୟାରି କଲା, ଏଜ୍ ରିଲେଟେଡ୍ ଗୋଟେ ଭ୍ୟାରି କରେ, 140 ଅଧିକ ରହିଗଲା, ତଳଟା ଆମର 90 ଯଦି ଅଧିକ ହେଇଗଲା, ତାହେଲେ ଆମେ ତାକୁ ଉଚ୍ଚ ରକ୍ତଚାପ କହୁଛେ। ବେଳେବେଳେ ଏମିତିଆ ସିଚୁଏସନ୍ ହୁଏ, ମଣିଷ ଯଦି ଚାଲିକି ଆସିଥାଏ ତାର

0: ଉଚ୍ଚ ରକ୍ତଚାପ 140/90 ରହେ, କିନ୍ତୁ ଆମେ ତାକୁ ହଠାତ୍ ଆମେ ଡିକ୍ଲେୟାର କରିବାନି କି ଏଇଟା ଉଚ୍ଚ ରକ୍ତଚାପ, ଆମେ ତାକୁ କିଛି ସମୟ ବସେଇବା, ପୁଣି ଆଉ ଥରେ ବିପି ମାପିବା। ବିପି ମାପିଲା ପରେ ଯଦି ଦେଖିବା କି ଆମେ ସେଇ ରେଞ୍ଜରେ ପୁଣି ବଢିକି ରହୁଛି, ତାହେଲେ ଆମେ ତାକୁ କିଛି ଦିନ ପାଇଁ ଲଗାତାର ଭାବରେ ହସ୍ପିଟାଲକୁ ଡାକିବା କିମ୍ବା ଦେଖିବା ଚେଷ୍ଟା କରିବା। କିନ୍ତୁ ନର୍ମାଲି ଲୋକମାନେ ଭାବନ୍ତି କି ହଁ 140/90 ଅଛି ମାନେ ସେଇଟା ବ୍ଲଡ୍ ପ୍ରେସର ନୁହଁ, କିନ୍ତୁ ବ୍ଲଡ୍ ପ୍ରେସର ଯଦି 140/90 ଭିତରେ ବଢିକି ରହିଗଲା ତାହେଲେ ସେଇଟା ହାଇପରଟେନସନରେ ଗଣିତ ହେଇଗଲା।
1: ଉଚ୍ଚ ରକ୍ତଚାପକୁ କାହିଁକି ନିରବ ଘାତକ ବୋଲି କୁହାଯାଏ?
0: ଆଜିକାଲି ଲୋକମାନେ ସବୁ ଜିନିଷକୁ ଇଗ୍ନୋର କରୁଛନ୍ତି, କୁହା କଥା ଯୋଉ ଶୁଣିକି ରହିଯାଉଛନ୍ତି କି ଆରେ ତୋର ବ୍ଲଡ୍ ପ୍ରେସର ବଢିଛି, ତୁ ଏଇଟା ଖାନା ସେଇଟା ଖାନା, ଏଇଟା ଖାଇଲେ ହେଇଯିବ, ତାକୁ ଲୋକାଲ ପ୍ରାକ୍ଟିସ କହୁଛନ୍ତି ସମସ୍ତେ। ଘର ଲୋକଙ୍କ କଥାରେ ଆମେ ଭାବିବା କି ଉଚ୍ଚ ରକ୍ତଚାପ ହେଇନି, ଘରେ ରହିଯିବା, ଡକ୍ଟରଙ୍କ ପରାମର୍ଶ ନବାନି କିମ୍ବା ହସ୍ପିଟାଲ ଗଲେ ଡର ମାଡୁଛି, ସେସବୁ ଜିନିଷକୁ ଆଭଏଡ କରିବା ପାଇଁ ଆମେ ସବୁବେଳେ ସଚେତନା ଇଏ କରୁଛୁ। ଆଉ NCD କ୍ଲିନିକ ଖୋଲିଛି, ନନ୍ କମ୍ୟୁନିକେବଲ ଡିଜିଜ୍, ଯୋଉଟାରେ ଆମର ଡାଇବେଟିସ୍ ରହୁଛି, ବିପି ରହୁଛି, କାହିଁକିନା ଯେହେତୁ ଆମର ବୟସର ହାର ବଢ଼ିଗଲାଣି, ଆଗ କାଳରେ ଯେତେବେଳେ ଅଳ୍ପ ବୟସରେ ମୃତ୍ୟୁ ହେଇଯାଉଥିଲା ଏବେ ସେଇ ଜିନିଷ ହଉନି, କିନ୍ତୁ ସେଇ ଜାଗାରେ କ୍ରୋନିକ ଡିଜର୍ଡର୍ସ ଗୁଡ଼ାକ ଆଡ୍ ହେଇଛି, ଯେମିତିକି ହାଇ ବ୍ଲଡ୍ ପ୍ରେସର ହେଇଗଲା, ଡାଇବେଟିସ୍ ହେଇଗଲା, ଏଇଟା ନନ୍ କମ୍ୟୁନିକେବଲ ଡିଜିଜ୍। ଏଇ କ୍ଷେତ୍ରରେ ଯଦି ଜଣେ ଡକ୍ଟରଙ୍କ ପରାମର୍ଶ ନ ନେବ, ଘରେ ରହିବ, ତ ସାଇଲେଣ୍ଟଲି ତାର କିଛି ବି ହେଇଯାଇପାରେ, ଯୋଉଟାକି ଆଫେକ୍ଟ ପକେଇବ ଖାସ କରିକି ହାର୍ଟ ଉପରେ ଆଉ ବ୍ରେନ୍ ଉପରେ।
1: ଆଜ୍ଞା ମ୍ୟାଡମ୍, କେଉଁ ବୟସରୁ ବିପି ଯାଞ୍ଚ କରିବା ନିହାତି ଜରୁରୀ?
0: ଆଜିକାଲି ଛୋଟ ପିଲାଙ୍କୁ ବି ବିପି ହଉଛି, କାହିଁକିନା ଯେହେତୁ ସେମାନେ ଏଇ ଯୋଉ ପ୍ୟାକ୍ଡ କ୍ୟାଣ୍ଡ ଫୁଡ୍, ତାପରେ ସଲ୍ଟି ଚିପ୍ସ ପ୍ୟାକେଟ୍ସ, ଆଇସ୍କ୍ରିମ୍, ଏଗୁଡ଼ାକରେ ବହୁତ ପରିମାଣର ସେମାନେ ଆର୍ଟିଫିସିଆଲ ସଲ୍ଟ କିମ୍ବା ସୋଡ଼ିୟମର ପରିମାଣ ବହୁତ ଅଧିକ ରହୁଛି। ଯୋଉ ବି ଚିପ୍ସ ପ୍ୟାକେଟ୍ ଆପଣ ଦେଖିବେ ସେଥିରେ ସୋଡ଼ିୟମ ଲେବଲ୍ ଅଧିକ ରହୁଛି। ଯଦି ଆପଣ ଦେଖିଲେ କି ଆପଣଙ୍କର ଛୋଟ ଛୁଆଟାରେ ବି ବିପି ଆଜିକାଲି ରହୁଛି, ମିନିମମ୍ ଆଗରୁ 13-14 ବର୍ଷ ପିଲାଙ୍କର କିଛି ହେଉନଥିଲା, କିନ୍ତୁ ଆଜିକାଲି 13-14 ବର୍ଷ ପିଲା ଯେହେତୁ ଅଧିକ ସମୟ ସେମାନେ ସବୁ ପ୍ରକାର ଖେଳ, ସବୁ ପ୍ରକାର ପାଠପଢ଼ା ସବୁଥିରେ ନିଯୁକ୍ତି ରହୁଛନ୍ତି, ରେଷ୍ଟଲେସ୍ ଜର୍ନି ହେଇଯାଉଛି ସେମାନଙ୍କ ପାଇଁ ବି, ତ 14-15 ବର୍ଷ ପିଲାଙ୍କର ବି ବିପି ରହୁଛି। ଇଭେନ୍ ତାପରେ 20 ଇୟର୍ସ ପରେ ବି ସେମାନଙ୍କର ବହୁତ ଅଧିକ ମାତ୍ରାରେ ବିପି ରହୁଛି, ଆଉ ଓଲ୍ଡ ଏଜ୍ରେ କମନଲି ବିପିଟା ହେଉଛି ନର୍ମାଲ ପ୍ରୋବ୍ଲେମ।
1: ମ୍ୟାଡମ୍, ଉଚ୍ଚ ରକ୍ତଚାପର ସାଧାରଣ ଲକ୍ଷଣ କ'ଣ ଏବଂ ଲକ୍ଷଣ ନଥିଲେ କ'ଣ ସବୁ ସମସ୍ୟା ମାନ ଉପୁଜିଥାଏ?
0: ଉଚ୍ଚ ରକ୍ତଚାପ ଯଦି ଆପଣଙ୍କର ଅଛି, ଯେମିତି ଡିଜିନେସ୍ ହବ, ନଜିଆ ହବ, ଭୋମିଟିଂ ହବ, GI ରିଲେଟେଡ୍ ସବୁ ପ୍ରୋବ୍ଲେମ ହବ, ଆପଣ ଖାଇଲା ପରେ ବି ଆପଣଙ୍କୁ ଫୁଲ୍ ଲାଗିବନି, ଆପଣଙ୍କୁ ଲାଗିବ କି ହଁ ମୋର ପେଟ ପୁରିନି, ତାପରେ ହାତ ଥରିବା, ଟ୍ରେମର ହବା, ଚେଷ୍ଟ ପେନ୍ ହବା, ପାଲ୍ପିଟେସନ ହବା, ସ୍ୱେଟିଂ ହବା, ଆପଣ ହଠାତ୍ ବୁଲିକି ଆସିଲେ ଆପଣଙ୍କ ମୁଣ୍ଡଟା ହଠାତ୍ ବୁଲେଇ ଦବ, ଆପଣ ବସିବେ କିଛି ସମୟ, ତାପରେ ଆପଣଙ୍କୁ ଟିକେ ଠିକ୍ ଲାଗିବ, ତାପରେ ହଠାତ୍ ଆପଣ ଚାଲି ଯାଉଥିବେ ଆପଣଙ୍କୁ ଧଇଁ ସଇଁ ଫିଲ୍ ହବ, ଆପଣଙ୍କ ଶ୍ୱାସ ରୁଦ୍ଧ ହେଲା ଭଳିଆ ଲାଗିବ, ସେଇ କେସ୍ରେ ଆପଣ ଭାବିବେ ହଁ ମୋର ମୁଣ୍ଡଟା ବୁଲେଇ ଦେଇଛି, ଯଦି ଖରାଦିନ ଅଛି ଭାବିବେ କି ହଁ ଖରାଦିନରେ ଖରାରେ ବୁଲିକି ଆସିଛି ବୋଧେ ହେଇଯାଇଛି, କିନ୍ତୁ ରେଗୁଲାର ମନିଟର କରିବା ବିପି ନିହାତି ଆବଶ୍ୟକ ଗୋଟେ ଏଜ୍ ଗ୍ରୁପ୍ ପରେ, ଗୋଟେ ଏଜ୍ ଗ୍ରୁପ୍ ମାନେ 35 ଇୟର୍ସ ପରେ, ଆମେ ମୋଷ୍ଟଲି କହୁଛୁ କି ମାନେ ବିଲୋ 30 ଇୟର୍ସ ଆପଣ ଯାହା ଇନଟେକ୍ କଲେ ଚଳିବ, କିନ୍ତୁ ଆଫ୍ଟର 30 ଇୟର୍ସ ଆପଣଙ୍କୁ ଲିପିଡ୍ ପ୍ରୋଫାଇଲ୍ ଆପଣଙ୍କର ଜଗିବାକୁ ପଡ଼ିବ, କୋଲେଷ୍ଟ୍ରୋଲ ଯଦି ଡିପୋଜିସନ୍ ହେଇଯାଉଛି ତାହେଲେ ଆପଣଙ୍କ ବ୍ଲଡ୍ ପ୍ରେସର ଉପରେ ବହୁତ ହି କ୍ଷତିକାରକ ଅଛି, ଆଉ ତାପର ଏଜ୍ ଗ୍ରୁପ୍ 40 ଇୟର୍ସ ପରେ ଆପଣଙ୍କୁ ପ୍ରତି ମାସରେ ଆଟଲିଷ୍ଟ ଥରେ 2 ଥର ଖଣ୍ଡେ ଚେକଅପ୍ କରିବେ, ହେଲ୍ଥ ଚେକଅପ୍ଟା ଆଜିକାଲି ନିହାତି ନେସେସିଟି।
1: ସର୍ବୋପରି କହିପାରିବା ଯେ ଯଦି ଆମେ ନିଜଠାରେ କୌଣସି ବି ଲକ୍ଷଣ ଆମେ ଫିଲ୍ କରୁଛେ ବା ଅନୁଭବ କରୁଛେ, ଡାକ୍ତରଙ୍କର ପରାମର୍ଶ ନେବା ଏବଂ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଚିକିତ୍ସା ପଦ୍ଧତି ଗ୍ରହଣ କରିବା। ତେବେ ମ୍ୟାଡମ୍, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ନକଲେ ଶରୀରର କେଉଁ ଅଙ୍ଗଗୁଡ଼ିକ ଖରାପ ହୋଇପାରେ ବା ପ୍ରଭାବିତ ହୋଇପାରେ?
0: ପ୍ରଥମ କଥା ହେଲା ବ୍ଲଡ୍ ପ୍ରେସର କେଉଁଠୁ ବାହାରୁଛି, ବ୍ଲଡ୍ ପ୍ରେସର କାର୍ଡିଆକ୍ ଆଉଟପୁଟକୁ ନେଇକି ବାହାରୁଛି, କାର୍ଡିଆକ୍ ଆଉଟପୁଟ ମାନେ ଆମର ହାର୍ଟଟା ଯେତେବେଳେ ପମ୍ପ ଆଉଟ୍ କଲା ବ୍ଲଡ୍ଟା, ସେଠାରେ ଆମର ଗୋଟେ ପ୍ରେସର ମେଜର ହେଉଛି, ସବୁଠାରୁ ଉଚ୍ଚ ଯେଉଁଟା ହେଉଛି ସିଷ୍ଟୋଲିକ, ସବୁଠାରୁ ନୀଚ ଯେଉଁଟା ଆମକୁ ଫିଲ୍ ହେଉଛି ସେଟା ହେଉଛି ଡାୟାଷ୍ଟୋଲିକ। ଯେତେବେଳେ ହଠାତ୍ ହାର୍ଟଟା ପମ୍ପ କରିବା ଭୁଲିଯିବ କିମ୍ବା ପମ୍ପ ସ୍ଲୋ କରିଦେବ, ସେତେବେଳେ ସେଟା ହାଇପରଟେନସନ୍ ହେଇଯିବ, ଯେତେବେଳେ ଓଭରଫ୍ଲୋ ହେଇଯିବ ସେତେବେଳେ ସେଟା ହାଇପରଟେନସନ୍, ଯେଉଁଟାକୁ କୁହାଯାଉଛି ଉଚ୍ଚ ରକ୍ତଚାପ, ସେତେବେଳେ ସେଟା ଖାସ କରିକି ଆମର ହାର୍ଟ ଉପରେ ପ୍ରେସର ପକେଇବ, ତାପରେ ସେଟା ବ୍ରେନ୍ ଉପରେ ପ୍ରେସର ପକେଇବ, ତାପରେ ମଲ୍ଟି ଅର୍ଗାନ୍ ଫେଲିୟର ଉପରେ ପ୍ରେସର ପକେଇବ, ଯଦି ଆମେ ମେଡିସିନ କଣ୍ଟିନ୍ୟୁଅସ୍ଲି ନ ଖାଇବା କିମ୍ବା ଚେକଅପ୍ ନ କରିବା କିମ୍ବା ବିପିଟାକୁ କଣ୍ଟ୍ରୋଲରେ ନ ଆଣିବା, କାହିଁକିନା ମେଜର ଅର୍ଗାନ ହେଲା ହାର୍ଟ, ତାପରେ ହେଲା ଆମର ବ୍ରେନ୍, ତାପରେ ହେଲା ଆମର ଲଙ୍ଗସ୍ ଆଉ କିଡ଼ନି, ଏଇ 4ଟି ଅର୍ଗାନ ଉପରେ ସେ ନିହାତି ଭାବରେ ପ୍ରେସର ପକେଇବ।
1: ମ୍ୟାଡମ୍, ଘରେ ବାପା ମାଙ୍କୁ ବିପି ଥିଲେ ପିଲାମାନଙ୍କ ଠାରେ ଏହି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି?
0: ନାଇଁ, ସେମିତି କୌଣସି ଇଏ ନାହିଁ, ଆଥିରେ ଜେନେଟିକ ରିଲେସନ କିଛି ନାହିଁ ବିପି ଉପରେ, ଏଇଟା ହେଲା ଆମର ଆଜିକାଲି ଡେ ଟୁ ଡେ ଆକ୍ଟିଭିଟିଜ୍, ଆଉ ଆମେ ଯୋଉ ଫାସିଲିଟି ଗୁଡ଼ାକର ଦୂର ଉପଯୋଗ କରୁଛେ, ମାନେ ଯୋଉଟାକି ପ୍ରପର୍ଲି ୟୁଟିଲାଇଜ୍ କରୁନେ, ମାନେ ଲେଥାର୍ଜିକ ହେଇଯାଉଛେ, ଏକ୍ସରସାଇଜ୍ କରୁନେ, ଯାହା ବି ଜଙ୍କ୍ ଫୁଡ୍ ହେଲା ଖାଇଦେଲେ, ସଲ୍ଟି ଆଇଟମ୍ସ ଖାଇଦେଲେ, ମେନ୍ ହେଲା ସଲ୍ଟ, ସଲ୍ଟ ଇନ୍ଟେକ୍କୁ ଯଦି ଆମେ କଣ୍ଟ୍ରୋଲରେ ନେବା ତାହେଲେ ଆମର ବିପି ବହୁତ ମାତ୍ରାରେ କମିଯିବ, ଆଉ ତାପରେ ସ୍ଟ୍ରେସ୍, ତାପରେ ୱାର୍କଲୋଡ୍ ଏତେ ହେଲାଣି ଲୋକ 6-7 ଆୱାର୍ସ ଶୋଉନାହାନ୍ତି, ମେନ୍ ହେଲା ସ୍ଲିପ୍ ଡିସଅର୍ଡର୍ସ, ସେଇଥିପାଇଁ ଏଇଟା ବହୁତ ଡେଭଲପ୍ ହେଇଯାଇଛି।
1: ମ୍ୟାଡମ୍, ମୋଟାପଣ ଏବଂ ଉଚ୍ଚ ରକ୍ତଚାପ ଏହା ଭିତରେ ସମ୍ପର୍କ କ'ଣ?
0: ମୋଟାପଣ ଆପଣଙ୍କର ଯଦି ବଢ଼ିଲା ତାହେଲେ ଜାଣିବେ ଆପଣଙ୍କର ବଡିରେ କୋଲେଷ୍ଟ୍ରୋଲ ଲେବଲ ବି ବଢ଼ିବ, କୋଲେଷ୍ଟ୍ରୋଲ ଲେବଲ ବଢ଼ିଲା ମାନେ ଆପଣଙ୍କ ସେଇ ଯେତିକ ସବୁ ଆର୍ଟେରିଜ୍ ଅଛି ତାଥିରେ ଯାଇକି ଡିପୋଜିଟ୍ ହେଲା, କୋଲେଷ୍ଟ୍ରୋଲ ଲେବଲ ଡିପୋଜିଟ୍ ହେଲା, ତ ପ୍ରପର୍ଲି ପମ୍ପ ଆଉଟ୍ ହେଇପାରିବନି। ମେନ୍ ମେକାନିଜିମ୍ ହେଲା, ମୁଁ ଯେମିତି ପ୍ରଥମରୁ କହିଛି, କାର୍ଡିଆକ୍ ଆଉଟ୍ପୁଟ୍କୁ ଡିପେଣ୍ଡ କରିକି ଆମର ବ୍ଲଡ୍ ପ୍ରେସର ଆଇଦର ବଢ଼ିବ ନହେଲେ କମିବ,

0: ଯଦି କମିଲା ତାହେଲେ ଜାଣିଲେ କି ଆମର ବ୍ଲଡ୍ ଫ୍ଲୋ ଠିକ୍ସେ ହଉନି, ସେଇଟା କାର୍ଡିଆକ୍ ରିସ୍କ ଉପରେ ବେଶୀ ଆଫେକ୍ଟ କରୁଛି, ଆଉ ଯଦି ବଢି ଚାଲିଲା ସେଇଟା ବି କାର୍ଡିଆକ୍ ରିସ୍କ ଉପରେ ଆଫେକ୍ଟ କରୁଛି, ଯୋଉଟା ମୋଟାପଣ ସାଙ୍ଗରେ ଡାଇରେକ୍ଟଲି ପ୍ରପୋର୍ସନାଲ, ମାନେ ଆମର ଲିପିଡ୍ ପ୍ରୋଫାଇଲ୍ ବଢିଲା, କୋଲେଷ୍ଟ୍ରଲ୍ ବଢିଲା, ଆଉ ରକ୍ତଚାପ ବଢି ଚାଲିଲା।
1: ମ୍ୟାଡମ୍, ଆମେ ଯଦି ଗର୍ଭାବସ୍ଥା କଥା ଆଲୋଚନା କରିବା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ କେତେ ବିପଜ୍ଜନକ?
0: ଗର୍ଭାବସ୍ଥାରେ ବହୁତ ବିପଜ୍ଜନକ, ସେଇଥିପାଇଁ ଆମର ପ୍ରତି ଚେକଅପ୍ରେ ଥରେ ଥରେ ବିପି ନିହାତି ଚେକଅପ୍ କରାଯାଏ, ଆଉ ଯେଉଁମାନଙ୍କର ବିପି ବଢ଼ିକି ରହୁଛି ସେମାନଙ୍କୁ ଏକ୍ଲେମ୍ପସିଆ ଡିକ୍ଲାର କରିକି ସେମାନଙ୍କୁ ଅଲଗା ଟ୍ରିଟମେଣ୍ଟ ଦିଆଯାଏ, କାହିଁକି ନା ହଠାତ୍ ଉଚ୍ଚ ରକ୍ତଚାପ ହେଇଗଲେ ମିସ୍କ୍ୟାରେଜ୍ ବି ହେଇଯାଇପାରେ, ବେବି ଉପରେ ବି ପ୍ରେସର ପଡ଼ିଯାଇପାରେ, ତ ସେଥିପାଇଁ ଗର୍ଭାବସ୍ଥାରେ ଏଇ ଯୋଉ ଉଚ୍ଚ ରକ୍ତଚାପଟାକୁ ଜଗିବା ନିହାତି ଦରକାର। କିନ୍ତୁ ଗର୍ଭାବସ୍ଥାରେ ମୋଷ୍ଟ କମନ୍ ହେଲା କି ଉଚ୍ଚ ରକ୍ତଚାପ ବଢ଼ିବାଟା, ମୋଷ୍ଟ କମନ୍ ସେଇଟା ସେଇଟା ହିଁ ହୁଏ ତା ସିମ୍ପଟମ।
1: ତେବେ ମ୍ୟାଡମ୍, ଦିନକୁ କେତେ ଲୁଣ ଖାଇବା ସୁରକ୍ଷିତ ଏବଂ କେଉଁ କେଉଁ ଖାଦ୍ୟରେ ଲୁଣ ଲୁକାୟିତ ଭାବରେ ରହିଥାଏ?
0: ଆମେ ମୋଷ୍ଟଲି ଯେତେବେଳେ ଗୋଟେ ବିପି ଡିଟେକ୍ଟ ହୁଏ ସେତେବେଳେ ଆମେ ତାଙ୍କୁ କହୁ ସଲ୍ଟ ରେଷ୍ଟ୍ରିକ୍ଟେଡ୍ ଡାଏଟ, ତା ମାନେ ନୁହଁ କି ଆମେ ଅଲଣ ଖାଇବା। ସଲ୍ଟ ରେଷ୍ଟ୍ରିକ୍ଟେଡ୍ ଡାଏଟ ମାନେ ଆମେ ଯେତିକି ଖାଦ୍ୟ ଖାଉଛେ ସେଇଟା ଯଦି ଆମ ପାଟିକୁ ସ୍ୱାଦ ଲାଗୁଛି ଆମେ ତାଠାରୁ ଟିକେ ରେଷ୍ଟ୍ରିକ୍ସନରେ ଖାଇବା, ଟିକେ କମ୍ ଲୁଣରେ ଖାଇବା, ଯୋଉଟା ଆମକୁ ଅଲଣ ଲାଗିଲେ ବି କିନ୍ତୁ ଲୁଣ ଥିବ କିନ୍ତୁ ଅଲଣ ଲାଗିବା ଦରକାର।
1: ତାମାନେ ଆମେ କହିପାରିବା ଯେ ଯଦି ଆମେ ଜିଭର ସ୍ୱାଦକୁ କମେଇ ଦେବା ତେବେ ଆମେ ସୁସ୍ଥ ରହିପାରିବା। ମ୍ୟାଡମ୍, ବିପି କମାଇବା ପାଇଁ ଏମିତି କିଛି ବ୍ୟାୟାମ ରହିଛି କି ଯାହାକୁ ଆମେ ଅନୁସରଣ କରିପାରିବା?
0: ଆମର ମେନ୍ ହେଲା ଲାଇଫ୍ ଷ୍ଟାଇଲ୍ ମଡିଫିକେସନ ପ୍ରଥମ କଥା। ପ୍ରଥମେ ଆମେ ସକାଳୁ ଉଠିକି ଆମେ ଯେମିତି ନର୍ମାଲ ଆଗରୁ ଲୋକ ପରିଶ୍ରମ କରୁଥିଲେ ତ ତାଙ୍କର ପରିଶ୍ରମ ଦ୍ୱାରା ଝାଳ ବୋହି ଯାଉଥିଲା, ଝାଳ ବୋହିବା ଦ୍ୱାରା ବହୁତ ପରିମାଣରେ ଆବର୍ଜନା ଜିନିଷ ସବୁତକ ସ୍ୱେଟିଂରେ ଡିସ୍କାର୍ଡ ହେଇଯାଉଥିଲା। କିନ୍ତୁ ଆଜିକାଲି ନା ଆମେ ୱାଟର ଇନଟେକ୍ ପ୍ରପର ଅଛି, ନା ଖାଦ୍ୟ ପ୍ରପର ଅଛି, ନା ଆମର ଭେଜିଟେବଲ୍ସ ଲୋକ ଖାଉଛନ୍ତି, ଲୋକ ଚାହୁଁଛନ୍ତି କେମିତି ଫାଷ୍ଟ ଫୁଡ୍, ମାନେ ଯୋଉ ଫୁଡ୍ଟା ଫାଷ୍ଟଲି ଆମକୁ ଦେଇଦେବେ ଆମେ ସେଇଟା ସ୍ୱାଦ ଲାଗିବ ଆମେ ଖାଇଦେବା, ଏକ୍ସଟ୍ରା ଲୁଣ ବି ଲୋକ ଲଗେଇକି ଖାଉଛନ୍ତି। ତ ଯଦି ଲାଇଫ୍ ଷ୍ଟାଇଲ୍ ମଡିଫିକେସନ ହବ, ଏକ୍ସରସାଇଜ୍ ଆମେ ସକାଳୁ ଉଠିକି ଚାଲିବା, ସେମିତି କିଛି ନାହିଁ କୌଣସି ଜାଗାରେ ଲେଖାହେଇନି, ଆମ ବହିରେ କୌଣସି ଜାଗାରେ ଲେଖାହେଇନି କି ଡ୍ରାଷ୍ଟିକ୍ ଏକ୍ସରସାଇଜ୍ କି ହେଭି ୱେଟ୍ ଲିଫ୍ଟିଂ କଲେ ବିପି କମିଯିବ, ସେମିତି କୌଣସି ଜାଗାରେ ଲେଖାହେଇନି। ନର୍ମାଲ ଏକ୍ସରସାଇଜ୍ ବଡିକୁ ଯେତିକି ଦରକାର, ଆମ ସ୍ୱେଟ୍ ଯେତିକି ବାହାର କରିବା ଦରକାର, ଆମେ ଯଦି ସେତିକି ସ୍ୱେଟ୍ ଦିନକୁ ବାହାର କରିଦେଉଛେ ତାହେଲେ ଆମର ଏଇ ଯୋଉ ଲାଇଫ୍ ଥ୍ରେଟନିଂ ଡିଜିଜ୍ଟା ଯେମିତିକି ବିପି ସେଇଟା ରହିବ ନାହିଁ।
1: ଆଜ୍ଞା ମ୍ୟାଡମ୍, ତାହେଲେ ଆମେ କହିପାରିବା କି ଜୀବନଶୈଳୀ ବହୁତ ମାତ୍ରାରେ ପ୍ରଭାବ ପକାଉଛି?
0: ଲାଇଫ୍ ଷ୍ଟାଇଲ୍ ମଡିଫିକେସନ ବହୁତ ମାତ୍ରାରେ ପରିବର୍ତ୍ତନ କରାଏ, ତା ସାଙ୍ଗରେ ଖାଦ୍ୟ।
1: ତେବେ ମ୍ୟାଡମ୍, ଚିନ୍ତା ଆଉ ଟେନସନ ଏଇ ଦୁଇଟାକୁ କମାଇବା ପାଇଁ ଆମେ କ'ଣ କରିପାରିବା?
0: ଏଇଟା ଗୋଟେ ହର୍ମୋନାଲ ଚେଞ୍ଜେସ, ଷ୍ଟ୍ରେସ୍ ନେଲେ ଆମର ହର୍ମୋନ ଚେଞ୍ଜେସ ହବ ଯୋଉଟାକି ବିପିକୁ ଟ୍ରିଗର କରିବାରେ ସାହାଯ୍ୟ କରେ, ସେଇଟା ଗୋଟେ ତାର ସେଇଟା ଗୋଟେ କଜ୍ ବି ହେଇଥାଇପାରେ, ସେଇଟା ଗୋଟେ ସିମ୍ପଟମ୍ ବି ହେଇଥାଇପାରେ। କିନ୍ତୁ ଷ୍ଟ୍ରେସ୍କୁ ରିଲିଫ କରିବା ପାଇଁ ଆମକୁ ତ ମେଡିଟେସନ ନିହାତି ଦରକାର, ଆମକୁ ଏକ୍ସରସାଇଜ୍ କରିବା ଦରକାର, ତାପରେ ଲାଇଫ୍ ଷ୍ଟାଇଲ୍ ମଡିଫିକେସନ, ବାଲାନ୍ସ ଅଫ୍ ୱାର୍କ ଆଉ ସ୍ଲିପ, ଏଇ ତିନିଟା ଯାକ ନିହାତି ପ୍ରପୋର୍ସନେଟ୍ ଇଚ୍ ଅଦର।
1: ଆଜ୍ଞା, ତେବେ ମ୍ୟାଡମ୍, ଆମେ ବିପିକୁ କେତେ ଦିନ ଅନ୍ତରରେ ମାପିବା ଦରକାର ଏବଂ ଘରେ ଯୋଉ ମାପୁଛେ ସେଇଟା କେତେ ଦୂର ଠିକ୍?
0: ଆଜିକାଲି ସବୁତକ ଅଟୋମେଟିକ ବିପି ମେସିନ ହେଇଯାଇଛି, ଡିଜିଟାଲ ହେଇଯାଇଛି, କାହିଁକି ନା ଯେହେତୁ ମର୍କ୍ୟୁରିଟା ପଏଜନସ୍ ବୋଲି ଡିକ୍ଲାର ହେଇଛି, ତେଣୁ ଆମେ ମ୍ୟାକ୍ସିମମ୍ ଅଟୋମେଟିକ ମେସିନରେ ହିଁ ସମସ୍ତେ ମାପୁଛନ୍ତି। ଯେଉଁମାନଙ୍କର ଡିଟେକ୍ଟ ହେଇଯାଇଛି ଅଲରେଡି, ସେମାନେ ବିପି ପେସେଣ୍ଟ, ବିପି ହୋଲ୍ଡର ଅଛନ୍ତି 10 ଇୟର୍ସ କି 15 ଇୟର୍ସ ହେଲାଣି, ସେମାନଙ୍କୁ ଆମେ ସବୁବେଳେ କହୁ କି ଆପଣ ଘରେ ଗୋଟେ ମେସିନ୍ ରଖିଥିବେ, ପ୍ରତି 15 ଦିନ ହଉ କି ପ୍ରତି 20 ଦିନ ଥରେ ଇଣ୍ଟରଭାଲରେ ଆପଣ ମାପୁଥିବେ, ସେଟାକୁ ରେକର୍ଡ କରୁଥିବେ, ଯଦି କିଛି ଆପଣଙ୍କୁ ଅସୁବିଧା ଲାଗୁଥାଏ କିମ୍ବା ସିମ୍ପଟମ୍ ଆପଣଙ୍କର ଟ୍ରିଗର ହଉଥାଏ, ତାପରେ ଆମେ ସବୁ ପେସେଣ୍ଟ ଯୋଉ ପେସେଣ୍ଟ ଗୁଡ଼ାକ ଆକ୍ୟୁଟଲି ଡିଟେକ୍ଟ ହେଇଛନ୍ତି କି ହଁ ଆଙ୍କର ବିପି ଏବେ ଡିଟେକ୍ଟ ହେଇଛି, ଏମାନେ ପ୍ରତି ମାସରେ ଆମ ପାଖକୁ ନିହାତି ଆସିବା ଦରକାର, ଆମେ ବିପି ମାପିଦେବୁ, ଆମେ ଆପଣଙ୍କୁ ମେଡିସିନ୍ ପ୍ରୋଭାଇଡ଼ କରିବୁ। ତାପରେ ସେକେଣ୍ଡ ହେଲା କି ଗୋଟେ ପ୍ରେଗନେଣ୍ଟ ଲେଡ଼ିର ଯଦି ମନେକର ଡିଟେକ୍ଟ ହେଇଛି, ତାକୁ ଆମେ ସେମିତି କହିଥାଉ କି ତାଙ୍କ ଘର ଲୋକଙ୍କୁ ବୁଝେଇଥାଉ କି ଆପଣଙ୍କ ସ୍ତ୍ରୀର ବିପି ଏମିତି ଟ୍ରିଗର ହେଇକି ଅଛି, ଇନ୍ କେସ୍ ଆପଣ କିଛି ବି ଫିଲ୍ କଲେ ଆବ୍ନର୍ମାଲ ତା ବିହେଭିୟରରେ କିମ୍ବା ତା ସିମ୍ପଟମ୍ସରେ, ତାକୁ ଆପଣ ଇମିଡିଏଟଲି ଆଣିକି ଏଠିକି ଦେଇଦେବେ।
1: ମନକୁ ଗୋଟେ ପ୍ରଶ୍ନ ଆସେ, ଯେଉଁମାନଙ୍କ ଠାରେ ଡାଇବେଟିସ୍ ଥାଏ ସେଇମାନଙ୍କ ଠାରେ ବିପିର ମାତ୍ରା ହାଇ ଥାଏ, ଯାହାଫଳରେ କି ସେମାନଙ୍କର ଷ୍ଟ୍ରୋକ୍ର ଆଶଙ୍କା ମଧ୍ୟ ଉପୁଜିଥାଏ, ତ ସେ ସମ୍ପର୍କରେ ସମ୍ୟକ ଧାରଣା ଦିଅନ୍ତୁ।
0: ଡାଇବେଟିସ୍ଟା ଗୋଟେ ଏଣ୍ଡୋକ୍ରାଇନ୍ ଡିସଅର୍ଡର, ଯୋଉଟା ପାନକ୍ରିଆଟାଇଟିସ୍ ଉପରେ ହିଁ ଡିପେଣ୍ଡ କରୁଛି। ଡାଇବେଟିସ୍ ବଢ଼ିଲେ ସୁଗାର ମାତ୍ରା ବଢ଼ିଲା, ତ ବଡି ବଡି ସବୁବେଳେ ଡିମାଣ୍ଡ କଲା କି ହଁ ମୋତେ ସୁଗାର ମିଳୁଥାଉ, ମୁଁ ସୁଗାର ଜନିତ ଇନ୍ସୁଲିନ୍ ଇଏ କ୍ରିଏଟ୍ କରିବା ବନ୍ଦ କରିଦେବି, ଯୋଉଥିପାଇଁ ଆମେ ଆଉଟସୋର୍ସରୁ ଇନ୍ସୁଲିନ୍ ତାକୁ ଦେଉଛେ ସେଇଟା କଣ୍ଟ୍ରୋଲ୍ କରି ରଖିବା ପାଇଁ ସୁଗାରଟାକୁ। ତ ଏଣ୍ଡୋକ୍ରାଇନ୍ ଡିସଅର୍ଡର ସାଙ୍ଗରେ ଯେତେବେଳେ କାର୍ଡିଓଭାସ୍କୁଲାର ସିଷ୍ଟମ୍ଟା ମିଶିଯିବ ସେଇଟା ଆଇଦର ବ୍ରେନ୍ରେ ଷ୍ଟ୍ରୋକ୍ କରିପାରେ ନହେଲେ ହାର୍ଟରେ ଷ୍ଟ୍ରୋକ୍ କରିପାରେ।
1: ତେବେ ମ୍ୟାଡମ୍, ଆମେ କହିପାରିବା କି ଯେ ଡାଇବେଟିସ୍ ଆଉ ଉଚ୍ଚ ରକ୍ତଚାପ ଦୁଇ ଜଣ ଭାଇ ଭାଇ?
0: ନାଇଁ, ସେମାନେ ଭାଇ ଭାଇ ତ ନୁହନ୍ତି, ଏଇଟା ଏଣ୍ଡୋକ୍ରାଇନ୍ ଡିସଅର୍ଡର୍ଟା ଆଉ ଏଇଟା ଆମର ବ୍ଲଡ୍ ଡିସଅର୍ଡର୍ଟା, ଯେହେତୁ ବ୍ଲଡ୍ ପ୍ରେସର ଉପରେ ଡିପେଣ୍ଡ କରୁଛି, କାର୍ଡିଆକ୍ ଆଉଟପୁଟ୍ ଉପରେ ଡିପେଣ୍ଡ କରୁଛି, ଭାଇ ଭାଇ ନୁହନ୍ତି। କିନ୍ତୁ ଏଇ ଡିସଅର୍ଡର୍କୁ ସାଇମଲ୍ଟେନିୟସ୍ଲି ସାଥେ ସାଥେ ନେଇକି ଗଲେ ଏଇଟା ଗୋଟେ ରିସ୍କ ଫ୍ୟାକ୍ଟର କ୍ରିଏଟ୍ କରୁଛି, ହଁ ଆଗକୁ ଯାଇକି ଯଦି ମୋର ଏଇଟା କଣ୍ଟ୍ରୋଲ୍ ନ ରୁହେ ଏଇଟା ନିଶ୍ଚୟ ଦିନେ ନା ଦିନେ ସିଭିଏ କରିପାରେ, ସିଭିଏ ମାନେ ବ୍ରେନ୍ରେ ଷ୍ଟ୍ରୋକ୍ କରିପାରେ, ନହେଲେ କାର୍ଡିଓଭାସ୍କୁଲାର ଆଟାକ୍ ଆଉ ଗୋଟେ କରୋନାରେ ଆଟ୍ରି ଡିଜିଜ୍ କରୋନାରେ ମାନେ ଆମର ହାର୍ଟ ଉପରେ ପ୍ରେସର ପକେଇପାରେ।
1: ତେବେ ମ୍ୟାଡମ୍ ମୁଖ୍ୟ କାରଣ ସବୁ କ'ଣ ରହିଛି ଜଣଙ୍କ ଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିଥାଏ?
0: ମୁଖ୍ୟ କାରଣ ହେଲା ପ୍ରଥମ

0: ହେଲା ଲାଇଫଷ୍ଟାଇଲ୍ ମଡିଫିକେସନ୍, ଯେଉଁଟା ମୁଁ କହିଛି ମୂଳରୁ ଲାଇଫଷ୍ଟାଇଲ୍ ମଡିଫିକେସନ୍ ପରେ ଯେମିତି କ୍ରୋନିକ୍ ଡିଜର୍ଡର୍, ଯେମିତି ଆପଣ କହିଲେ ଡାଇବେଟିସ୍ ହେଇଗଲା, ତାପରେ ହେଲା ଅନିଦ୍ରା ରହିବା, ସ୍ଲିପ୍ଲେସନେସ୍ ଡିଜର୍ଡର୍ସ ଗୁଡାକ ରହିଗଲା, ତାପରେ ଗୋଟେ ହେଲା ପ୍ରେଗନେନ୍ସି ରିଲେଟେଡ୍ ଡିଜର୍ଡର୍ସ ରହିଗଲା। ଏଇ ଚାରୋଟି ପଏଣ୍ଟ ମୁଖ୍ୟ ଆମେ ଆଧାର କରିକି ଆମେ ଭାବୁ କି ହଁ ଏଇ ଲୋକର ନିଶ୍ଚୟ ଡାଇବେଟିସ୍ କିମ୍ବା ବିପି ଥାଇପାରେ।
1: ଆଜ୍ଞା, ତେବେ ମ୍ୟାଡମ୍ ଡାକ୍ତର ବିପି ଔଷଧ ଦେଲେ କେତେ ଦିନ ଖାଇବାକୁ ପଡିବ? ନିଜେ ଯଦି ଔଷଧ ଖାଇବା ଆମେ ବନ୍ଦ କରିଦେବା ତେବେ କେଉଁ ସବୁ ସମସ୍ୟା ମାନ ଆମ ସାମ୍ନାକୁ ଆସିଥାଏ?
0: ଇନିସିଆଲ ଷ୍ଟେଜ୍ରେ ଯେତେବେଳେ ଗୋଟେ ପେସେଣ୍ଟ ଆସେ, ଆମେ ତାକୁ 5-6 ଦିନ ଭିତରେ କିମ୍ବା 15 ଦିନ ଭିତରେ ଡିଟେକ୍ଟ କରୁ କି ବାରମ୍ବାର ବିପି ଚେକଅପ୍ କଲା ପରେ ଯେତେବେଳେ ଡିଟେକ୍ଟ କରୁ କି ହଁ ତମର ବିପି ହେଇଛି, ତମକୁ ଲାଇଫ୍ ଟାଇମ୍ ମେଡିସିନ୍ ଖାଇବାକୁ ପଡ଼ିବ, ତ ତାର ପ୍ରଥମ ସକ୍ ପଶିଯାଏ କି ଆରେ ଆମେ ମାସେ ଯାକ ମେଡିସିନ୍ କେମିତି ଖାଇବୁ, ମାସେ ଯାକ ଖାଇବୁ ଆଉ ମାସେ ପରେ ମ୍ୟାଡମ୍ ଆମେ ବନ୍ଦ କରିଦେବୁ କି? ତ ଆମର ଆନ୍ସର୍ ହେଲା କି ନାଇଁ, ଏଇଟା ଗୋଟେ ଯେହେତୁ ଆପଣଙ୍କର ଅଲରେଡି ଡିଜର୍ଡର୍ଟା ବ୍ଲଡ୍ରେ ଷ୍ଟାର୍ଟ ହେଇଗଲାଣି, ଆପଣ ପ୍ରଥମେ ମେଡିସିନ୍ ଖାଆନ୍ତୁ। ମେଡିସିନ୍କୁ କୌଣସି ମୁହୂର୍ତ୍ତରେ ବି ଆପଣ ଭାବିବେନି କି ଆଜି ମୋର ମୁଣ୍ଡ ବୁଲଉନି ମାନେ ମୁଁ ଆଜି ଖାଇବି ନାହିଁ। ଏ ମେଡିସିନ୍ଟାକୁ କଣ୍ଟିନ୍ୟୁଅସ୍ଲି ଇଚ୍ ଡେରେ ସେମ୍ ଟାଇମିଂରେ ଖାଇବେ, ପ୍ରତିଦିନ କଣ୍ଟିନ୍ୟୁଅସ୍ଲି ଖାଇବେ, ଆଉ ଆର ମାସ ବେଳକୁ ମେଡିସିନ୍ ସରିବାର 2-3 ଦିନ ପୂର୍ବରୁ ଆପଣ ଯେମିତି ହେଲେ ଆମ ପାଖରେ ଆସିକି ପହଞ୍ଚିବେ, ତାକି ଆପଣଙ୍କର ମେଡିସିନ୍ କଣ୍ଟିନ୍ୟୁ ହେବ କିମ୍ବା ଡୋଜ୍ ରେଡ୍ୟୁସ୍ ହେବ ଆମେ କହିଲା ପରେ ହିଁ ଆପଣ କରିବେ। ବହୁତ ପେସେଣ୍ଟ ଅଛନ୍ତି ଯେଉଁମାନେ ମନକୁ ମନ ମେଡିସିନ୍ ବନ୍ଦ କରିଦିଅନ୍ତି, କୁହନ୍ତି ଆମର ତ ମୁଣ୍ଡ ବୁଲଉନି, ଆମେ 4-5 ମାସ ହେଲାଣି ବନ୍ଦ କରିଦେଇଛୁ। ସେଇମାନଙ୍କ କ୍ଷେତ୍ରରେ ରିସ୍କ ଫ୍ୟାକ୍ଟରଟା ବହୁତ ଅଧିକ ମାତ୍ରାରେ ବଢ଼ିଯାଏ, ଆଉ ସେଇମାନଙ୍କ କ୍ଷେତ୍ରରେ ହିଁ ସେରିବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟ ହୁଏ, ଯେଉଁଟାକି ଆମର ଷ୍ଟ୍ରୋକ୍ କୁହାଯାଏ, ବ୍ରେନ୍ ଷ୍ଟ୍ରୋକ୍ ହୁଏ।
1: ଆଜ୍ଞା, ତ ନିଜେ ନିଜର ଡାକ୍ତର ନବନି, ଆମେ ଯଦି ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଚିକିତ୍ସା ପଦ୍ଧତି ଗ୍ରହଣ କରିବା ତେବେ ଆମେ ସୁସ୍ଥ ରହିପାରିବା।
0: ଆମେ ବାରମ୍ବାର ଆକ୍ଚୁଆଲି ପେସେଣ୍ଟ ମାନଙ୍କୁ ଆପଣ ଗୁଗୁଲ ଡାକ୍ତର ହୁଅନ୍ତୁନି, ଆପଣ ଆମ ପରାମର୍ଶ ନିଅନ୍ତୁ। ଆମେ ଯେଉଁ ପାଠକୁ କି ଆମେ ଯେଉଁ ବିଦ୍ୟାକୁ ପାଇଛୁ ଆମେ ସେଟା ଫଲୋ କରିଛୁ, ସେଟା ବହୁ ଜଣଙ୍କ ଉପରେ ଏକ୍ସପେରିମେଣ୍ଟ ହେଲା ପରେ ସେଟା ଯାଇକି ଦୁନିଆକୁ ଆସିଛି କି ହଁ ଏଇ ମେଡିସିନ୍ ଖାଇବା ଦ୍ୱାରା ଗୋଟେ ପେସେଣ୍ଟ ସୁସ୍ଥ ସବଳ ରହିପାରିବ।
1: ନିହାତି ଭାବରେ ଆମେ ଯଦି କହିପାରିବା ମ୍ୟାଡମ୍, ଏଇ ଯେଉଁ ବିପି ମେଡିସିନ୍ ରହୁଛି ଆମକୁ ଜୀବନ ସାରା ଖାଇବାକୁ ପଡିବ?
0: ଯଦି ଲାଇଫ୍ ଷ୍ଟାଇଲ୍ ମଡିଫିକେସନ୍ ହେଇଗଲା, ତାଙ୍କ ବିପି କଣ୍ଟ୍ରୋଲ ରହିଲା ବହୁତ ଦିନ ବିନା ସିମ୍ପଟମ୍ରେ, ୟଙ୍ଗ ଏଜ୍ର ଲୋକ ଅଛନ୍ତି ତାଙ୍କର ବିପି ମଡିଫିକେସନ୍ ହେଇଯାଉଛି, କିନ୍ତୁ ଓଲ୍ଡ ଏଜ୍ ଅଛି ସେମାନଙ୍କର ବିପି ଯଦି ମଡିଫିକେସନ୍ ନ ହେଇପାରିଲା, ସେମାନେ କଣ୍ଟିନ୍ୟୁଅସ୍ଲି ସେ ମେଡିସିନ୍ ଲାଇଫ୍ ଟାଇମ୍ ଖାଇବେ।
1: ଆଜ୍ଞା ମ୍ୟାଡମ୍, ଆମେ ଯଦି ଔଷଧ ଖାଉଥିଲେ ମଧ୍ୟ କେଉଁ ସବୁ କଥା ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିଥାଏ?
0: ଔଷଧ ଖାଉଥିଲେ ମଧ୍ୟ ମୁଁ କହିଲା ଭଳିଆ ଓଭର ସଲ୍ଟି ଆଇଟମ୍ସ ଖାଇବେ ନାହିଁ, ସଲ୍ଟ ରେଷ୍ଟ୍ରିକ୍ଟେଡ୍ ଡାଏଟ୍ ସବୁବେଳେ କୁହାଯାଏ। ଯଦି ଆପଣଙ୍କର କିଡ଼ନୀ ଜନିତ କୌଣସି ରୋଗ ନାହିଁ ଆଉ ଆପଣଙ୍କର ବିପି ଅଛି, ତାହେଲେ ଆପଣ 4 ଲିଟର ଅଧିକ ପାଣି ଇନଟେକ୍ କରିବେ, କାହିଁକିନା ସେଇଟା ଡାଇୟୁରେଟିକ୍ ଭଳିଆ କାମ କରିବ। ଆପଣ ଯେତେ ପାଣି ପିଇବେ ସେତେ ପରିମାଣର ସୋଡ଼ିୟମ୍ ଆପଣଙ୍କ ବଡ଼ିରୁ ଲସ୍ ହେବ, ଆଉ ଯେଉଁଟାକି ଆପଣଙ୍କ ବ୍ଲଡ୍ଟାକୁ କଣ୍ଟ୍ରୋଲ୍ କରିକି ରଖିବ। ଯଦି ଲିପିଡ୍ ଅଛି, ଆପଣଙ୍କର କୋଲେଷ୍ଟ୍ରଲ୍ ଅଛି, ଆପଣ ତେଲ ଜାତୀୟ ଆଇଟମ୍କୁ ମନା କରିବେ, ମୋଷ୍ଟଲି ସଲ୍ଟ, ଅଏଲ୍, ଅଏଲି ଫୁଡ୍, ସ୍ପାଇସି ଫୁଡ୍ ଏଗୁଡ଼ାକ ସବୁ। ତା ସାଙ୍ଗରେ ଆପଣ ଡେଫିକେସନ୍ଟାକୁ ଆପଣଙ୍କର କଣ୍ଟ୍ରୋଲ୍ରେ ରଖିବେ, ଯେମିତିକି ଆପଣଙ୍କର ପ୍ରତିଦିନ ମୋଶନ୍ଟା ଠିକ୍ ହେଉଛି କି ନାହିଁ ସେଇଟାକୁ କଣ୍ଟ୍ରୋଲ୍ ରଖିବେ।
1: କ'ଣ ଲକ୍ଷଣ ସବୁ ପ୍ରକାଶ ପାଇଲେ ଆମେ ଜାଣିପାରିବା ଯେ ଆମଠାରେ ବିପିର ସମସ୍ୟା ଉପୁଜିଛି ବା ଆମର ପରିବାରର ସଦସ୍ୟଙ୍କ ଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିଛି ବୋଲି?
0: ମାନେ ଆପଣ ଦେଖୁଥିବେ ଗୋଟେ ନର୍ମାଲ୍ ପେସେଣ୍ଟ, ସେ ଆମ ସାଙ୍ଗରେ ଡେଲି ବସା ଉଠା କରୁଛି, ହଠାତ୍ ତାର ମୁଣ୍ଡ ବୁଲେଇବା ହେଉଛି, ତାର କ୍ୟାରେକ୍ଟରିଷ୍ଟିକ୍ସରେ କିଛି ଚେଞ୍ଜେସ୍ ଆସୁଛି, ଯେମିତି ସିମ୍ପଟମ୍ରେ ଡିଜିନେସ୍ ହେଉଛି, ମୁଣ୍ଡ ବୁଲେଇବା ହେଉଛି, ଲେଥାର୍ଜି ହେଉଛି, କିଛି ବାଟ ଚାଲିଲା ପରେ ବସି ପଡ଼ୁଛି, ବସିଲା ପରେ ତାକୁ ଭଲ ଲାଗୁଛି, ପୋଶ୍ଚରାଲ୍ ହାଇପର୍ ଟେନ୍ସନ୍ ଗୋଟେ କୁହାଯାଏ, କିଛି ସମୟ ବସିକି କିମ୍ବା ଠିଆ ହେଲା ପରେ ତା ମୁଣ୍ଡ ଯଦି ବୁଲଉଛି, ତାହେଲେ ଆମେ ଜାଣିବା ଏ ଲୋକର ନିଶ୍ଚୟ ବିପିରେ କିଛି ଫ୍ଲକ୍ଚୁଏସନ୍ ଆସୁଛି।
1: ବିପି ହଠାତ୍ 200/120 ହେଇଗଲା, ଘରେ କ'ଣ ପ୍ରାଥମିକ ପଦକ୍ଷେପ ନେବା?
0: କୌଣସି ପ୍ରାଥମିକ ଚିକିତ୍ସା ଘରେ ଆମେ ଦେଇପାରିବା ନାହିଁ, ଯେହେତୁ ବିପି ବଢ଼ିଯାଇଛି। ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ 108 ଆମ୍ବୁଲାନ୍ସ ଆଜିକାଲି ବହୁତ ସୁବିଧାଜନକ ପ୍ରାପ୍ତ ହେଇପାରୁଛି, ଆମେ ଇମିଡିଏଟ୍ଲି ତାଙ୍କୁ ସେଇ ଇଏ ଜାଗାକୁ ରେଫର କରିଦେବା।
1: କେଉଁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନାକୁ ଯିବା?
0: ମୁଣ୍ଡ ବୁଲେଇବା, ହଠାତ୍ ପଡ଼ିଯିବା, ହଠାତ୍ ପାରାଲିସିସ୍ ଆଟାକ୍ ହେଇଯିବା, କିମ୍ବା ହଠାତ୍ ହାତ ଗୋଡ଼ ତା ଭିତରୁ କୌଣସି ଜିନିଷ ନ ଉଠେଇ ପାରିବା, ଫେସିଆଲ୍ ପାଲ୍ସି ହେଇଯିବା, ମୁହଁ ବଙ୍କା ହେଇଯିବା, ଆଖି ଗୋଟେ ସାଇଡ୍କୁ ଢଳିଯିବା, କିମ୍ବା ଡ୍ରିବ୍ଲିଙ୍ଗ୍ ଅଫ୍ ସାଲାଇବା, ମାନେ ଯେତେବେଳେ ମୁହଁ ବଙ୍କା ହେଇଯିବ ଆପଣଙ୍କର ସାଲାଇବାଟା ସେଇ ସାଇଡ୍କୁ ଡ୍ରିବ୍ଲିଙ୍ଗ୍ ହେବ, ମାନେ ବହି ଚାଲିବ, ଆପଣ ଇମିଡିଏଟ୍ଲି ତାଙ୍କୁ ରେଫର କରିଦେବେ।
1: ହାଇପରଟେନ୍ସିଭ୍ କ୍ରାଇସିସ୍ କ'ଣ, ଏହା କେତେ ବିପଜ୍ଜନକ?
0: ହାଇପରଟେନ୍ସିଭ୍ କ୍ରାଇସିସ୍ ମାନେ ଆପଣ ଜାଣିଲେ କି ଏ ପେସେଣ୍ଟକୁ କିଛି କ୍ଷଣ ମଧ୍ୟରେ ଷ୍ଟ୍ରୋକ୍ ହେଇଯାଇପାରେ। ଷ୍ଟ୍ରୋକ୍ 2 ପ୍ରକାର, ଗୋଟେ ହେମରେଜିକ୍ ଷ୍ଟ୍ରୋକ୍, ଆଉ ଗୋଟେ ଇନଫ୍ରାକ୍ସନ୍ ହୁଏ। ହେମରେଜିକ୍ ମାନେ ସେଇଠି ବ୍ଲିଡିଙ୍ଗ୍ ହେଇଯିବ, ବ୍ଲିଡିଙ୍ଗ୍ ହେଇକି ସେଇଟା ବର୍ଷ୍ଟ ଆଉଟ୍ ହେଇଯିବ, ଆର୍ଟେରୀ ଗୁଡ଼ାକ ବର୍ଷ୍ଟ ଆଉଟ୍ ହେଇଯିବ, ଆଉ ଇନଫ୍ରାକ୍ସନ୍ ହେଲା ଭିତରେ ଗୋଟେ କ୍ଲଟ୍ ଡିପୋଜିସନ୍ ହେଇଯିବ। ରିସ୍କ ଫ୍ୟାକ୍ଟର ଏତେ ଅଧିକ ମାତ୍ରାରେ ଯେଉଁ ଜାଗାରେ MRI ନାହିଁ କି ସିଟି ସ୍କାନ୍ର ସୁବିଧା ନାହିଁ, ସେଇ ଜାଗାରୁ ଆମେ ଇମିଡିଏଟ୍ଲି ରେଫର୍ କରିଦେଉଛୁ, ତାକି ବଡ଼ ବଡ଼ ସେଣ୍ଟର୍କୁ ଯାଇକି ଇମିଡିଏଟ୍ଲି ଟ୍ରିଟମେଣ୍ଟ ହେଉ, ଆଉ ତାର ଟାଇମ୍ ଗ୍ୟାପ୍ ହେଲା ୱିଦିନ୍ 1 hour to 2 hours।
1: ଡାଇବେଟିସ୍ ଥିବା ଲୋକଙ୍କୁ ବିପି ଟାର୍ଗେଟ୍ କେତେ ରହିବା ଦରକାର?
0: ସବୁବେଳେ ଗୋଟେ ଏଜ୍ ଗ୍ୟାପ୍ ଥାଏ, ଏଜ୍ ଗ୍ୟାପ୍ ଅନୁସାରେ ବିପି ସବୁବେଳେ କଣ୍ଟ୍ରୋଲ୍ ହେଇକି 140 ତଳକୁ ନିହାତି ରହିବା ଦରକାର। 120 ନର୍ମାଲ୍ ହେଲେ ମଧ୍ୟ 140 ରେଞ୍ଜର ତଳକୁ ନିହାତି ରହିବା ଦରକାର। 140 ସିଷ୍ଟୋଲିକ୍ ବ୍ଲଡ୍ ପ୍ରେସର, ଆଉ 90 ହେଉଛି ଡାଏଷ୍ଟୋଲିକ୍ ବ୍ଲଡ୍ ପ୍ରେସର।
1: ଔଷଧ ଖାଇବା ପରେ ମଧ୍ୟ ବିପି କମୁନି, କ'ଣ କରିବା?
0: ଔଷଧ ଖାଇବା ପରେ ଯଦି ବିପି କମୁନି, ଆମେ କନସଲ୍ଟିଂ ଡକ୍ଟରଙ୍କୁ ଯାଇକି ଦେଖା କରିବା। ତ ଆମର ଯେଉଁ ଗାଇଡ୍ଲାଇନ୍ ଅନୁସାରେ ଯେତିକ ପ୍ରକାର ଫାର୍ଷ୍ଟ ଲାଇନ୍ ଅଛି, ସେକେଣ୍ଡ ଲାଇନ୍ ଅଛି, ଥାର୍ଡ ଲାଇନ୍ ଅଛି, ଆମେ ସେଇ କାଟାଗୋରି ଅନୁସାରେ ଚେଞ୍ଜ କରିପାରିବା।
1: 24 ଘଣ୍ଟିଆ ବିପି ମନିଟରିଂ କେତେବେଳେ?

0: ଯେତେବେଳେ ଗୋଟେ ବ୍ରେନ୍ ଷ୍ଟ୍ରୋକ୍ ହେଇଥାଏ, ଯେତେବେଳେ ଇନଫାକ୍ସନ୍ ଆମେ ଭାବିଲୁ ହଁ ଇନଫାକ୍ସନ୍ ହେଇଛି, ଗୋଟେ କ୍ଲଟ୍ ଡିପୋଜିସନ୍ ହେଇଛି, ସେଇ କେସ୍ରେ 24 ଘଣ୍ଟିଆ ମନିଟରିଂ ସେଇଟା ହସ୍ପିଟାଲ ସେଟଅପ୍ରେ ହିଁ କରାଯାଏ, ଆଇସିୟୁ ସେଟଅପ୍ରେ ହିଁ କରାଯାଏ।
1: ମ୍ୟାଡ଼ାମ ବର୍ତ୍ତମାନ କିଛି ମିଥ ବନାମ ଫ୍ୟାକ୍ଟ ଉପରେ କଥା ହେବା, ଯଦି ମୁଣ୍ଡ ବିନ୍ଧୁନି ମାନେ ବିପି ନାହିଁ, ଏହା ସତ କି?
0: ହଁ, ଲୋକ କହୁଛନ୍ତି ମୁଣ୍ଡ ବିନ୍ଧୁନି ତ ବିପି ନଥିବ, ତମେ ଡାକ୍ତରମାନଙ୍କ ପାଖକୁ ଯିବା ଦରକାର ନାହିଁ।
1: ଆଜ୍ଞା, ତ କମ୍ ବୟସରେ ବିପି ହୁଏନି, 25 ବର୍ଷ ପିଲାଙ୍କୁ ମଧ୍ୟ ବିପି ହେଉଛି?
0: ନାଇଁ, ଆଜିକାଲି ତ 14-15 ବର୍ଷ ପିଲାଙ୍କଠୁ ବି ବିପି ଦେଖାଯାଉଛି।
1: ଆଉ ଗୋଟେ କୁହାଯାଏ ଯେ ଥଣ୍ଡା ପାଣିରେ ଗାଧୋଇଲେ ବିପି କମିଯାଏ।
0: ନାଇଁ, ସେମିତି କୌଣସି ଗାଇଡଲାଇନ୍ ଆମର ନାହିଁ, ଆମେ ତ ସବୁବେଳେ ଏଇ ଆମ ଗାଇଡଲାଇନ୍କୁ ଆମେ ଫଲୋ କରିଛୁ।
1: ଗୋଟିଏ କିଡନୀ ଖରାପ ହେଲେ ହିଁ ବିପି ବଢେ, ସତ ନା ମିଛ?
0: ନା, ମିଛ, ସେମିତି କିଛି ନାହିଁ।
1: ମ୍ୟାଡମ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ କହିବାକୁ ଚାହିଁବେ, ସେମାନେ ମଧ୍ୟ ଉଚ୍ଚ ରକ୍ତଚାପରୁ ନିଜକୁ ଦୂରେଇ ରଖିପାରିବେ, ନିୟନ୍ତ୍ରଣରେ ରଖିପାରିବେ ଏବଂ ଏକ ସୁସ୍ଥ ସରଳ ଜୀବନଯାପନ କରିପାରିବେ?
0: ଆଜିକାଲି 108 ଆମ୍ବୁଲାନ୍ସ ଜରିଆରେ ସମସ୍ତେ ହସ୍ପିଟାଲରେ ଶୀଘ୍ର ପହଞ୍ଚି ପାରୁଛନ୍ତି। ତାପରେ ହସ୍ପିଟାଲ ଫାସିଲିଟି ସବୁ ଡିଷ୍ଟ୍ରିକ୍ଟରେ ଏତେ ସୁବିଧାରେ ପାଇଛନ୍ତି, CHC PHC ସବୁ ଲେବଲରେ ହେଇଛି, ତ ଆମେ କିଛି ନହେଲେ ବି 1 monthly କିମ୍ବା ଇୟରଲି ଗୋଟେ ଯାଇକି ବଡି ଚେକଅପ୍ ନିହାତି କରିବା ଦରକାର। ଆମକୁ ବିପି ଅଛି କି ନାହିଁ ଆମେ ଦେଖିବା ଦରକାର, ଯଦି ଆମେ ବି ଦେଖୁଛେ ଆମେ ସାଙ୍ଗରେ ଆଉ 2-4 ଜଣଙ୍କୁ ବି ନେଇଯାଇପାରିବା ଦରକାର କି ତମର ବି ଆମ ଭଳିଆ ବୟସ ହେଇଯାଇଛି, ତମେ ବି ଆସିକି ବିପି କେବେ କେବେ ଚେକ୍ କରିଦେଇ ଯାଅ। ଆଉ ବିପି ଚେକ୍ କରିବାର ପ୍ରଥମ କାମ ହେଲା ଆମେ ସମସ୍ତେ ଜାଣି ରଖିବା ଦରକାର କି ସକାଳ 8ଟାରୁ ନେଇକି 10ଟା ଭିତରେ ଆମେ ଯୋଉ ବିପିଟା ଚେକ୍ କରୁ ସେଇଟାକୁ ଆମେ ରେକର୍ଡ କରୁ କି ଏଇଟା ତାର ଏଇ ରେଞ୍ଜଟା ହିଁ ତାର ନର୍ମାଲ ରେଞ୍ଜଟା। ତାପରେ ଯେମିତି ଖରାବେଳ ଟାଇମ୍ରେ ଆସିବେ, ଖରାବେଳ ଟାଇମ୍ରେ କେବେ ବି ବିପି ନିଜ ନର୍ମାଲ ରେଞ୍ଜରେ ରୁହେ ନାହିଁ, ସେଇଟା ସବୁବେଳେ ପିକ୍ ଲେବଲ୍ରେ ରୁହେ। ତ ତେଣୁ ଖରାବେଳ ବିପି ମନିଟର କରିକି ଆମେ କେବେ କହୁନି କି ଆପଣଙ୍କୁ ବିପି ଅଧିକ ଅଛି। ତାପରେ ନକ୍ଚର୍ନାଲ ବିପି ଫଲ୍ ହୁଏ, ରାତି ଟାଇମ୍ରେ ସବୁବେଳେ ବିପି ଫଲ୍ ହେଇଚାଲେ, ତାକୁ ଦେଖି ଆପଣ ଭାବିବେନି କି ମୋର ହାଇପୋଟେନ୍ସନ୍ ହେଇଗଲା କି ନାହିଁ। ସେଇଥିପାଇଁ ମୁଁ ସବୁ ଶ୍ରୋତାମାନଙ୍କୁ କହିବି ସବୁବେଳେ ଚେଷ୍ଟା କରିବେ ବିପି ପେସେଣ୍ଟ ହୁଅନ୍ତୁ କିମ୍ବା ନର୍ମାଲ ପେସେଣ୍ଟ ହୁଅନ୍ତୁ, ଆପଣ 8ଟାରୁ 10ଟା ଭିତରେ ଓପିଡି ଟାଇମିଂରେ ଆସିକି ବିପି ଯଦି ଚେକ୍ କଲେ, ଆପଣଙ୍କର ଯଦି ଅଧିକ ରହିଲା ତାହେଲେ ଆମେ ଆପଣଙ୍କୁ ଫଲୋଅପ୍ କରିକି ଆପଣଙ୍କୁ ବିପି ଟ୍ରିଟମେଣ୍ଟ କରିବୁ।
1: ମ୍ୟାଡମ ଛୋଟ ଛୋଟ କଥା କହିଲେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ। ଆପଣ ଆମ ଷ୍ଟୁଡିଓକୁ ଆସିଲେ, ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପର ଯାହା ଆଲୋଚନାର ବିଷୟବସ୍ତୁ ଥିଲା ଆପଣ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।
1: ଶ୍ରୋତା ବନ୍ଧୁ, ଉଚ୍ଚ ରକ୍ତଚାପ କେବଳ ରୋଗୀର ସମସ୍ୟା ନୁହେଁ, ପୁରା ପରିବାରର ସମସ୍ୟା। ଘରେ ଲୁଣ କମ୍ ଖାଇବା, ଏକାଠି ଚାଲିବା ଅଭ୍ୟାସ କଲେ ସମସ୍ତେ ସୁରକ୍ଷିତ ରହିପାରିବା। ଶ୍ରୋତାବନ୍ଧୁ, ଉଚ୍ଚ ରକ୍ତଚାପ ଏକ ନିରବ ଘାତକ ସତ, କିନ୍ତୁ ଏହା ଅପରାଜେୟ ନୁହେଁ, ଏହା ଏକ ଜୀବନଶୈଳୀ ରୋଗ। ତେଣୁ ଆମ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିହେବ। ଉଚ୍ଚ ରକ୍ତଚାପ ସହ ସୁସ୍ଥ ଓ ଲମ୍ବା ଜୀବନ ବଞ୍ଚିହେବ। ଆବଶ୍ୟକ କେବଳ ସଚେତନତା, ଶୃଙ୍ଖଳା ଓ ଡାକ୍ତରଙ୍କର ପରାମର୍ଶକୁ ମାନିବା। ନିରାମୟ କାର୍ଯ୍ୟକ୍ରମରେ ଜାଣିବା ଏକ ସ୍ୱାସ୍ଥ୍ୟ ସମାଚାର। ବେଳେବେଳେ ପେଟ ଖରାପ ହେବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ। ଯଦି ଆପଣଙ୍କର ବାରମ୍ବାର ପେଟ ଖରାପ ହେଉଛି ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପେଟ ଯନ୍ତ୍ରଣା ସହିତ ବଦହଜମି କିମ୍ବା ଅତ୍ୟଧିକ ଗ୍ୟାସ ଗୁରୁତର ହୋଇପାରେ। ଖରାପ ଖାଦ୍ୟପେୟ, ଚାପ ଏବଂ ଅନିୟମିତ ଦିନଚର୍ଯ୍ୟା ପେଟ ସମସ୍ୟାର ପ୍ରମୁଖ କାରଣ, କିନ୍ତୁ ଦୀର୍ଘକାଳୀନ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ। ବାରମ୍ବାର ପେଟ ଯନ୍ତ୍ରଣାର କାରଣ ଏବଂ ଏହି ସମସ୍ୟାକୁ କିପରି ରୋକାଯାଇପାରିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୋତାବନ୍ଧୁ, ବାରମ୍ବାର ପେଟ ଖରାପ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଖରାପ ଖାଦ୍ୟ। ଆଜିକାଲି ଲୋକମାନେ ବହୁତ ରିଫାଇନ୍ ମଇଦା ଖାଇବାକୁ ଭଲ ପାଉଛନ୍ତି। ରିଫାଇନ୍ ମଇଦା ସହଜରେ ହଜମ ହୁଏ ନାହିଁ, ତେଣୁ ଏହା ଅନ୍ତଃନଳୀରେ ପଚିଯାଏ ଏବଂ ପେଟ ଯନ୍ତ୍ରଣା ହୁଏ। କିଛି ଲୋକଙ୍କୁ କ୍ଷୀର, ଗ୍ଲୁଟେନ୍ କିମ୍ବା କିଛି ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ, ଏହାଦ୍ୱାରା ପେଟ ଫୁଲିବା, ଡାଇରିଆ ସୃଷ୍ଟି ହୋଇପାରେ। ଯଦି ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ବାରମ୍ବାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ଦୀର୍ଘ ସମୟ ଧରି ଲାଗି ରହେ ତେବେ ଏହା ବଡ଼ ସମସ୍ୟାର କାରଣ ହୋଇପାରେ। କିଛି କ୍ଷେତ୍ରରେ ଏହା ଅନ୍ତଃନଳୀର ଅଲ୍ସର୍ କିମ୍ବା ପ୍ରଦାହ ଯୋଗୁଁ ମଧ୍ୟ ହୋଇପାରେ। ଡାକ୍ତରଙ୍କର ମତରେ ବାରମ୍ବାର ପେଟ ଖରାପ ହେବା ଚିନ୍ତାର କାରଣ, ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର। ପେଟ ଖରାପ ହେବା ଅର୍ଥ ହେଉଛି ଖାଦ୍ୟ ଠିକ୍ ଭାବରେ ହଜମ ନହେବା। ଯଦି ଆପଣ ମାସରେ ଥରେ ଏହି ସମସ୍ୟା ଅନୁଭବ କରନ୍ତି ତେବେ ଠିକ୍ ଅଛି, କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ, କାରଣ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବରେ ଚିକିତ୍ସା କଲେ ଅନ୍ତଃନଳୀ କର୍କଟ ମଧ୍ୟ ହୋଇପାରେ। ଓଜନ ହ୍ରାସ, ବାରମ୍ବାର ବାନ୍ତି ହେବା, ମଳରେ ରକ୍ତ ପଡ଼ିବା, ଦୁର୍ବଳ ଲାଗିବା, କ୍ଲାନ୍ତି ଅନୁଭବ ହେବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ଶ୍ରୋତାବନ୍ଧୁ, ତେଣୁ ଫାଷ୍ଟଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଦିନକୁ ଅତିକମ୍ରେ 7 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା ଓ ଋତୁକାଳୀନ ଫଳ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫାଇବର୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ନିରାମୟ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରିତ ହେଉଛି 103.4 FM ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ହେଉଛି ଶୁଣିବା କିଛି ଗଜଲ ଆମର ଗୀତ ଗଜଲ କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ପ୍ରଥମେ ଶୁଣିବା ଏହି ଗଜଲଟି ଦିନେଶ ଠାକୁରଙ୍କ ଗୀତ ରଚନାରୁ। କଣ୍ଠରେ ସଜାଇଛନ୍ତି ଉସ୍ତାଦ ଅହମ୍ମଦ ହୁସେନ ଓ ଉସ୍ତାଦ ମହମ୍ମଦ ହୁସେନ। ଆସନ୍ତୁ ଶୁଣିନେବା ଏହି ଗଜଲଟି।

0: ଅମ୍ବଡସ୍ମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଆକାଶବାଣୀ ପୁରୀ ପ୍ରଚାର କରୁଛି ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। ଆଜିର ପ୍ରଥମ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନାରୁ ଶୁଣିବା ଏହି ଭକ୍ତି ଅର୍ଘ୍ୟଟି।

ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ସକାଳ 8:30ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ସକାଳ 9:30ରେ ଶୁଣିପାରିବେ ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ। ଦିନ 10:00ରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆଜି ତ ସମୟ ଯାଇଛି, ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:51ରେ। ସେତେବେଳେ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।

ମାନଙ୍କୁ ଭେଟିଲେ, ସେମାନଙ୍କର ସୁଖ ଦୁଃଖ ବୁଝିଲେ। ପରେ ସେ କିଛି ସାଙ୍ଗଙ୍କଠାରୁ ପନିପରିବାର ମଞ୍ଜି ନେଇ ଆସିଲେ ଆଉ ଘର ପଛରେ ଥିବା ବଗିଚାକୁ ସଫା କରି ଚାଷ କରିବା ଆରମ୍ଭ କଲେ। ଗାଁ ଲୋକମାନେ କୁହାକୁହି ହେଉଥିଲେ, ମାଷ୍ଟ୍ରେ ତ ପେନ୍ସନ୍ ପାଉଛନ୍ତି, ତଥାପି କାହିଁକି ଏତେ କଷ୍ଟ କରୁଛନ୍ତି। ମାଷ୍ଟ୍ରେ ସବୁ ଶୁଣୁଥିଲେ ଆଉ